ଆକାଶବାଣୀ ଭବାନୀପାଟଣା, ଆଜି 1948 ଶତାବ୍ଦ, ସନ୍ 2026 ମସିହା, ଜ୍ୟେଷ୍ଠ ଶୁକ୍ଳପକ୍ଷ ଦ୍ୱାଦଶୀ, ଇଂରାଜୀ ମଇ ମାସର

28 ତାରିଖ ଗୁରୁବାର। ଆଜିର ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ପ୍ରଭୁ ପରମେଶ୍ୱରଙ୍କ ନିକଟରେ ଏହି ବିନମ୍ର ନିବେଦନ ତଥା ଆମର ଅଗଣିତ ଶ୍ରୋତାମଣ୍ଡଳୀଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 106.3 ମେଗା ହର୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ। ସମୟ ସକାଳ 5:58 ମିନିଟ୍। ଅଧିବେଶନର ଆରମ୍ଭରେ ମାଙ୍ଗଳିକ

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ରମାରାଣୀ ବାରିକଙ୍କ କଣ୍ଠରେ, ଗୀତ ରଚନା ସୁରେଶ ଦାସ।

ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମର ଶେଷ ଗୀତଟି ଶିଖର ଚନ୍ଦ୍ର ଘୋଷଙ୍କ କଣ୍ଠରେ ଏକ ପୁରାତନ ରଚନାରୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧ ପ୍ରଚାର କଲୁ କେତୋଟି ଭକ୍ତି ଗୀତ ବନ୍ଦନା କାର୍ଯ୍ୟକ୍ରମରେ। ଏବେ ଆସନ୍ତୁ ଶୁଣିବା ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ଶ୍ରୀକୃଷ୍ଣଙ୍କର ବାଲ୍ୟାବସ୍ଥାର ଏହି ଘଟଣା। ସର୍ବଦା ସାଥୀମାନଙ୍କ ସହ ଖେଳିବାକୁ ଭଲ ପାଉଥିଲେ ଶ୍ରୀକୃଷ୍ଣ। ଥରେ ସାଥୀମାନଙ୍କ ସହ ହିରଣ କ୍ରୀଡ଼ା ଖେଳ ଖେଳୁଥିଲେ। ଏହି ଖେଳରେ ଦୁଇ ପିଲା ହରିଣ ଭଳି ଡେଇଁ ଡେଇଁ ଯାଇଥାନ୍ତି। ନିର୍ଦ୍ଦିଷ୍ଟ ଏକ ଲକ୍ଷ୍ୟସ୍ଥଳରେ ସେମାନଙ୍କୁ ଡେଇଁ ଡେଇଁ ପହଞ୍ଚିବାକୁ ହୋଇଥାଏ। ଯିଏ କମଜୋର ଓ ପଛରେ ଲକ୍ଷ୍ୟସ୍ଥଳରେ ପହଞ୍ଚେ, ସେ ପ୍ରଥମେ ପହଞ୍ଚିଥିବା ସାଥୀକୁ କାନ୍ଧରେ କାନ୍ଧେଇ ଆଣିବା ଥିଲା ଏହି ଖେଳର ନିୟମ। ଖେଳରେ ପିଲାମାନେ ବ୍ୟସ୍ତ ଥିବା ସମୟରେ ପ୍ରଳମ୍ବା ନାମଧାରୀ ଏକ ଅସୁର ସେମାନଙ୍କ ସହିତ ବାଳକ ରୂପରେ ମିଶିଯାଇଥିଲା। କପଟରେ ସେ ବଳରାମଙ୍କ ସାଥିରେ ଏହି ଖେଳ ଖେଳିଥିଲା ଏବଂ ଜାଣିଶୁଣି ପଛରେ ରହିଯାଇଥିଲା। ନିୟମ ଅନୁଯାୟୀ ବଳରାମଙ୍କୁ କାନ୍ଧରେ ବସାଇବା କଥା ଏବଂ ତାହା ହିଁ ହୋଇଥିଲା। ବଳରାମଙ୍କୁ ହତ୍ୟା କରିବା ଥିଲା ପ୍ରଳମ୍ବାର ହୀନ ଉଦ୍ଦେଶ୍ୟ। କାନ୍ଧରେ ବସାଇବା ପରେ ପ୍ରଳମ୍ବା ଦ୍ରୁତ ଗତିରେ ବଳରାମଙ୍କୁ ଧରି ଜଙ୍ଗଲ ଆଡ଼କୁ ଆଗେଇଥିଲା। ବଳରାମ କିଛି ଜାଣିନପାରି ଏ ଘଟଣାରେ ଘାବରେଇ ଯାଇଥିଲେ। ସାଥିରେ ଥିବା ସବୁ ପିଲା ଏଭଳି ଅଭାବନୀୟ ଘଟଣା ଦେଖି ହତଚକିତ ହୋଇଯାଇଥିଲେ। ଏହାର ରହସ୍ୟ କେହି ହେଲେ କିଛି ଜାଣିପାରିନଥିଲେ। କାନ୍ଧରେ ବଳରାମଙ୍କୁ ବସାଇ କ୍ଷିପ୍ର ଗତିରେ ଜଙ୍ଗଲକୁ ଦୌଡ଼ୁଥିବା ପ୍ରଳମ୍ବାର ପଛେ ପଛେ ସେମାନେ ଧାଇଁଥିଲେ। ସେମାନଙ୍କ ସାଥିରେ ଥିବା ଭାଇ ଶ୍ରୀକୃଷ୍ଣଙ୍କୁ ଘଟଣା ସମ୍ପର୍କରେ ଜାଣିବା ପାଇଁ ବେଶି ସମୟ ଲାଗିନଥିଲା। ସେ ଜାଣିପାରିଥିଲେ ଯେ ଏହା ପଛରେ ହୀନ ଉଦ୍ଦେଶ୍ୟ ନିଶ୍ଚିତ ରହିଛି, ଆଉ କାଳ ବିଳମ୍ବ ନକରି ଅସହାୟ ଭାବରେ ପ୍ରଳମ୍ବାର କାନ୍ଧରେ ବସି ବଳରାମଙ୍କୁ ସେ ତାଙ୍କର ଶକ୍ତି ସମ୍ପର୍କରେ ସଚେତନ କରାଇ ଦେଇଥିଲେ। ବଳରାମଙ୍କ ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ କହିଥିଲେ, ଭାଇ ନିଜକୁ କେବେ ବି କମଜୋର ମନେ କରନ୍ତୁ ନାହିଁ, ସେ ଗୋଟେ ରାକ୍ଷସ, ତାକୁ ଠିକଣା ପାନେ ଦିଅନ୍ତୁ, ହିମ୍ମତ ସଞ୍ଚୟ କରି ନିଜ କର୍ତ୍ତବ୍ୟ ସମ୍ପାଦନ କରନ୍ତୁ। ନିଜ ଶକ୍ତି ସମ୍ପର୍କରେ ସଚେତନ ହେବା ସହ ପ୍ରେରଣା ପାଇଲା ପରେ ବଳରାମ ଉତ୍ସାହିତ ହୋଇପଡ଼ିଥିଲେ ଏବଂ ତାଙ୍କର ଶକ୍ତି ଦ୍ୱିଗୁଣିତ ହୋଇଯାଇଥିଲା। ପ୍ରଳମ୍ବାସୁର ମଥାରେ ସେ ଶକ୍ତ ମୁଥ ଉପରେ ମୁଥ ମାରି ଚାଲିଥିଲେ। ବଳରାମଙ୍କର ଭଳି ଅସୀମ ବଳଶାଳୀଙ୍କୁ କାନ୍ଧରେ ବସାଇଥିବା ବେଳେ ତାଙ୍କର ଭୟଙ୍କର ମୁଥ ମାଡ଼ରେ ପ୍ରଳମ୍ବାର ଗତି ଧୀର ହୋଇପଡ଼ିଲା। ମସ୍ତିଷ୍କରେ ଆଘାତ କାରଣରୁ ସେ ଯନ୍ତ୍ରଣାରେ ଚିତ୍କାର କରିବାକୁ ଲାଗିଲା। ବଳରାମଙ୍କ ପ୍ରହାର ସହିନପାରି ରାକ୍ଷସ ଧରାଶାୟୀ ହୋଇଯାଇଥିଲା।

ଏବଂ କିଛି କ୍ଷଣ ପରେ ତାର ଶରୀର ନିଷ୍ପନ୍ଦ ହୋଇ ଭୂମିରେ ପଡ଼ି ରହିଥିଲା। ବଳରାମଙ୍କର ଏହି କାର୍ଯ୍ୟରେ ଶ୍ରୀକୃଷ୍ଣଙ୍କ ସହ ସମସ୍ତେ ଖୁବ୍ ଆନନ୍ଦ ହୋଇଥିଲେ। ଭ୍ରାତା ଶ୍ରୀକୃଷ୍ଣଙ୍କୁ ଆଲିଙ୍ଗନ କରି ବଳରାମ କହିଥିଲେ, କୃଷ୍ଣ, ତୁ କେବଳ ମୋର ଭାଇ ନୁହରେ, ତୁ ଜଣେ ଉତ୍ତମ ମିତ୍ର ମଧ୍ୟ। ଆଜି ଏହି ସଙ୍କଟ କ୍ଷଣରେ ଯଦି ମୋତେ ପ୍ରେରଣା ଦେଇନଥାନ୍ତୁ, ମୋର ଶକ୍ତି ବିଷୟରେ ସଚେତନ କରି ମୋତେ ଉତ୍ସାହିତ କରିନଥାନ୍ତୁ, ତାହେଲେ ମୁଁ ଘୋର ସଙ୍କଟରେ ଫସି ଯାଇଥାନ୍ତି, ଯେଉଁଥିରୁ ମୁକ୍ତି ପାଇବା କଷ୍ଟସାଧ୍ୟ ହୋଇଥାନ୍ତା। ସତରେ, ମୁଁ ତ ବିପତ୍ତିରେ ପଡ଼ି ନିଜ ଶକ୍ତି ସମ୍ପର୍କରେ ଭୁଲିଯାଇ ଅସହାୟ ଅବସ୍ଥାରେ ଥିଲି।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ରିଲେ କରି ପ୍ରଚାର କରୁଛୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ପର୍ଯ୍ୟାୟକ୍ରମେ ଆକାଶବାଣୀ ସମ୍ବଲପୁର ଓ ଆକାଶବାଣୀ ଦିଲ୍ଲୀରୁ ଏହି ବିରତି ପରେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାରେ ଗଲାକାଲି ନୂଆଦିଲ୍ଲୀନ ହୋଇଥିବା ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକଟି ସାଧାରଣ ବଣ୍ଟନ ବ୍ୟବସ୍ଥାକେ ଅଧିକା ସୁବ୍ୟବସ୍ଥିତ କରବାର ବାବଦ ପ୍ରସ୍ତାବକେ ଅନୁମୋଦନ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମ

ମନ୍ତ୍ରୀ ସୂଚନା ଦେଇକରି କହିଛନ୍, ଇତାର ଜରିଏ ରାସନ ପରିବହନ ଆଉ ପରିଚାଳନା ଲାଗି ସାହାଯ୍ୟ, ସାଧାରଣ ବଣ୍ଟନଥି ସ୍ୱୟଂକ୍ରିୟ ଆୟ, ସାର୍ଥକ ଟିଡିଏସ୍ ଯୋଜନାକେ ବଡ଼ ଆକାରରେ କାର୍ଯ୍ୟକାରୀ କରିବାର ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ପୁଲିସ୍କେ ସଶକ୍ତ କରିବାର ଲାଗି ରାଜ୍ୟ ସରକାର ପୁଲିସ୍ ବିଭାଗଟି କନଷ୍ଟେବଲଠାନୁ ମୂଲ କରିକି ସବ୍ ଇନ୍ସପେକ୍ଟର ତକ୍ ମୋଟ 7,664 ଖାଲି ପଦବୀ ପୂରଣ କରିବେ। ସେଥିର୍ ଭିତରୁ 300 କନଷ୍ଟେବଲ, 2,212 ଏଆଇଏସ୍ଏଫ୍ କନଷ୍ଟେବଲ,

0: ଠାନୁ ମୂଲ କରିକିରି ସବ୍ ଇନ୍ସପେକ୍ଟର ତକ ମୋଟ 7664 ଖାଲି ପଦବୀ ପୂରଣ କରିବେ। ସେଥିର୍ ଭିତରୁ 300 କନଷ୍ଟେବୁଲ, 2212 ଏଆଇଏସ୍ଏଫ୍ କନଷ୍ଟେବୁଲ, 4229 ସିଭିଲ କନଷ୍ଟେବୁଲ ଆଉ 933 ଏସ୍ଆଇ ଆଉ ସମାନ ର୍ୟାଙ୍କ ପଦବୀ ରହିଛି। ଏଥିଲାଗି ଗଲାକାଲି ରାଜ୍ୟ ଗୃହ ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଏ ନିଯୁକ୍ତି ପ୍ରକ୍ରିୟା ଏଥର ଓଡ଼ିଶା ୟୁନିଫର୍ମଡ୍ ସର୍ଭିସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ OUSSSC ପରିଚାଳନା କରବା ବୋଲି ସରକାର ନିଷ୍ପତ୍ତି ନେଇଛନ୍। ରାଜ୍ୟ ଚଲତି ବଛର ମୌସୁମୀ ବର୍ଷା ଆଉ ଏଲିନୋ ଆଶଙ୍କାର ମୁକାବିଲା ଲାଗି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଇବା ଖରିଫ୍ ଚାଷର ରଣନୀତି ବାବଦେ ସମୀକ୍ଷା ବୈଠକ କରିଛନ୍। ଆବାସୀ ଜରି ହୋଇଥିବା ବୈଠକଟି ମନ୍ତ୍ରୀ ଶ୍ରୀ ସିଂହଦେଓ କମ୍ ବର୍ଷା ହେବାର୍କେ ଥିବା ଇଲାକାନ ଭରପୁର ମାତ୍ରାଥି ବିହନ ଯୋଗାବାର ସୁନିଶ୍ଚିତ କରିବାର ସହିତ ଦାଏଲ ବାଗିର ତୈଳବୀଜ ମିଲେଟ୍ ବିହନ ଉପରେ ଜୋର୍ ଦେଇଛନ୍। ମାର୍କଫେଡ୍ ଲେମ୍ସ ଆଉ ପେକ୍ସ ଜରି ଚାଷୀମାନଙ୍କୁ ସାର ଯୋଗାବାରଟା କେବେ ସୁନିଶ୍ଚିତ କରାଯିବା ଆଉ ଇତାକେ ପ୍ରତ୍ୟକ୍ଷ ଭାବେ ତଦାରଖ କରିବାର୍କେ ଜିଲ୍ଲାପାଳମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍। ଗଲା 12 ବର୍ଷ ଧରିକିରି ବନ୍ଦ ଥିବା ବଲାଙ୍ଗୀର ଜିଲ୍ଲାର ଗୁଟେନ କୃଷିଭିତ୍ତିକ ବିଜୟା ଚିନିକଲ୍କେ ପୁନରୁଦ୍ଧାର କରିକିରି କାର୍ଯ୍ୟକ୍ଷମ କରାଯିବା। କୃଷିମନ୍ତ୍ରୀ ଆଉ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଲାକାଲି କାରଖାନା ଇଲାକା ପରିଦର୍ଶନ କରିକିରି ଏ ସୂଚନା ଦେଇଛନ୍। ଗଲା ନିର୍ବାଚନ ସମୟଥି ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରତିକେ ପୂରା କରିବା ଲାଗି ରାଜ୍ୟ ସରକାର ଏ କାରଖାନାର ପୁନରୁଦ୍ଧାର ଲାଗି ତତ୍ପରତା ଦେଖାଇଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ 2026 ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆଇବା ଜୁଲାଇ 2 ତାରିଖରୁ ମୂଲ ହୋଇକରି 10 ତାରିଖ ତକ ଚାଲବା। ଏ ପରୀକ୍ଷାତି ରେଗୁଲାର ଆଉ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନଙ୍କ ଲାଗି ଗୋଟେ ସିଟିଂ ଆଉ ଗୋଟେ ପ୍ରଶ୍ନପତ୍ର ରହିବା। ପରୀକ୍ଷା ଫି ଦିନ ସକାଳ 9 ବଜେନୁ ମୂଲ ହୋଇକରି 11:30 ବଜେ ତକ ଚାଲବା। ସେନ୍ତା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ବିଲ୍ ଜୁଲାଇ 2 ତାରିଖରୁ ମୂଲ ହୋଇକରି 10 ତାରିଖ ତକ ଚାଲବା ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍। ଦେଶେ ତ୍ୟାଗ ବଳିଦାନର ପର୍ବ ଇଦ୍ ଉଲ୍ ଜୁହା ଆଜ ପାଳନ କରାଯାଉଛି। ଇଦ୍ ଉଲ୍ ଜୁହା ହେଉଛେ ତ୍ୟାଗର ଦିନ। ଇ ଅବସରରେ ମସ୍ଜିଦ୍ମାନଙ୍କେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ କରୁଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପବିତ୍ର ଇଦ୍ ଉଲ୍ ଜୁହା ପର୍ବ ଅବସରରେ ମୁସଲମାନ ଭାଇ ବହିନମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍। ରକ୍ତ କର୍କଟ ରୋଗକେ ଚିହ୍ନଟ କରବାର୍ ଲାଗି ଆଉ ଇତାର ବାବଦେ ଲୋକ ସଚେତନ କରବାର୍ ଲାଗି ଫି ବଛର ଆଜିର ଦିନକେ ବିଶ୍ୱ ରକ୍ତ କର୍କଟ ଦିବସ ଭାବେ ପାଳନ କରାଯାଉଛି। ଲ୍ୟୁକୋମିଆ, ଲିମ୍ଫୋମା ଆଉ ମାୟୋଲୋମା ବାଗି ରକ୍ତ କର୍କଟ ବେମାର ବାବଦେ ଲୋକ ସଚେତନ କରବାର୍ ଲାଗି ଫି ବଛର ଇ ଦିବସ ପାଳନ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଗଲାକାଲି ସଡ଼କ ସୁରକ୍ଷା ସମିତି ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ହାଇୱେ ଟାସ୍କଫୋର୍ସ ଗଠନ, ମୁଖ୍ୟ ଡାକ୍ତରଖାନା ସାମ୍ନାନ୍ତି ଫୁଟପାଥ ଦଖଲ ହଟାବାର ଆଉ ଦୁର୍ଘଟଣା ରୋକବାର ବାବଦେ ଆଲୋଚନା ହୋଇଛି। ଏସୀୟ ଇଣ୍ଡୋର ଏଥଲେଟିକ୍ ଚାମ୍ପିୟନସିପ୍ ଆୟୋଜିତ ହେବା। ହଂକଂଠାରେ ହୋଇଥିବା ଏସିଆ ଏଥଲେଟିକ୍ କାଉନ୍ସିଲ୍ ବୈଠକଟି 2027 ଲାଗି ଓଡ଼ିଶାକେ ଇ ଦାୟିତ୍ୱ ମିଳିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ହେବାର୍କେ ଥିବା ବିଶ୍ୱ ଏଥଲେଟିକ୍ ଇଣ୍ଡୋର ଚାମ୍ପିୟନସିପ୍ 2028 ଆଗନୁ ଇ ଏସୀୟ ପ୍ରତିଯୋଗିତା କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଇଟା ଓଡ଼ିଶାବାସୀଙ୍କ ଲାଗି ଗର୍ବ ଆଉ ଗୌରବର ମୁହୂର୍ତ୍ତ ଆଏ ବୋଲି କହିଛନ୍। ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜର ସାତକୋଶିଆ ଗଣ୍ଡନ 19 ଘଡ଼ିଆଲ ଛୁଆ ଜନ୍ମ ହୋଇଛନ୍। ସବୁ ଘଡ଼ିଆଲ ଛୁଆ ସୁସ୍ଥ ରହିଥିବାର ବାବଦେ ବନ୍ୟପ୍ରାଣୀ ବିଭାଗ ତରଫ ସୂଚନା ମିଳିଛି। ମହାନଦୀ ବନାଞ୍ଚଳନ ଘଡ଼ିଆଲ ବଂଶବୃଦ୍ଧି ଲାଗି 35 ଘଡ଼ିଆଲ ଛଡ଼ାଯାଇଥିଲା। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀର ବଲେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ସେଡ଼େ ରାଜ୍ୟର ପଶ୍ଚିମ ଭାଗେ ଜବର ଗରମ ଆଉ ଗୁଲଗୁଲି ଦେଖବାର୍କେ ମିଳିଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02 ଥି ଜୁହାର।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ।

0: ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇଁ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବୋଲିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୁଆଙ୍କି ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବେଦାନ୍ତର 1 ଲକ୍ଷ କୋଟିରୁ ଅଧିକ ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ନେଇ ଶ୍ରୀ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ପୁଞ୍ଜିନିବେଶ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ନିୟମିତ ଭାବରେ ସମୀକ୍ଷା କରାଯିବ। 2036 ମସିହା ସୁଦ୍ଧା ରାଜ୍ୟକୁ $500 ବିଲିୟନ ଅର୍ଥନୀତିରେ ପରିଣତ କରିବା ପାଇଁ ଏହା ସହାୟକ ହେବ। ବେଦାନ୍ତ ଗ୍ରୁପ୍ର ପ୍ରକଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ବିଶେଷକରି କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ଆର୍ଥିକ କାର୍ଯ୍ୟକଳାପ ଓ ଭିଭିଭୂମିର ବିକାଶ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀରେ ହେବାକୁ ଥିବା ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକାରୀ ଦଳର ଦ୍ୱିତୀୟ ବୈଷୟିକ ବୈଠକ ଆୟୋଜନ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସମୀକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପୁରୀରେ ଆସନ୍ତା 3ରୁ 5 ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଆୟୋଜିତ ହେବ। ଭୁବନେଶ୍ୱରରୁ ପୁରୀ ଦେଇ ଯାଉଥିବା 316 ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ ସମ୍ପ୍ରସାରଣ ନେଇ ପ୍ରସ୍ତାବିତ ନକ୍ସା ଉପରେ

0: ଆଲୋଚନା କରିଥିଲେ। 67 କିଲୋମିଟର ବିଶିଷ୍ଟ ଏହି ଜାତୀୟ ରାଜପଥକୁ 4 ଲେନ୍ରୁ 6 ଲେନ୍ କରିବା ସହ ଉଭୟ ପଟରେ ସର୍ଭିସ୍ ଲେନ୍ ନିର୍ମାଣ କରିବା, ସପ୍ତସତୀ ଛକରୁ ଲିଙ୍ଗିପୁର ପର୍ଯ୍ୟନ୍ତ 6 ଲେନ୍ ଏଲିଭେଟେଡ୍ କରିଡର, ଭିଡ଼ ପରିଚାଳନା ଏବଂ ଉଭୟ ସହର ମଧ୍ୟରେ ଯାତାୟତ ସମୟକୁ ହ୍ରାସ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ପୁଲିସ୍ ବିଭାଗରେ ଖାଲି ପଡ଼ିଥିବା 7664 ପଦବୀ ପୂରଣ ପାଇଁ ଗୃହ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନକୁ ଗୃହ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ 2 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିଭଳି ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ କାର୍ଯ୍ୟସୂଚୀ ଓ ସମାନ ପ୍ରଶ୍ନପତ୍ର କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ସେନାରେ ନିଯୁକ୍ତି ପାଇଁ ଆସନ୍ତା 1 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର 17 ସହରରେ ଥିବା 26 କେନ୍ଦ୍ରରେ ପରୀକ୍ଷା ହେବ। ଏଥିପାଇଁ ପ୍ରାର୍ଥୀମାନେ ଭାରତୀୟ ସେନାର ୱେବ୍ସାଇଟ୍ରୁ ପ୍ରବେଶପତ୍ର ଡାଉନ୍ଲୋଡ୍ କରିପାରିବେ। ନୂଆପଡ଼ା ଜିଲ୍ଲାର 71 ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ବୁଥସ୍ତରୀୟ ଅଧିକାରୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଓ କେନ୍ଦ୍ରାପଡ଼ାରେ ଏସ୍ଆଇଆର୍ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମରେ ଗଣନା ଫର୍ମ ବଣ୍ଟନ, ସଂଗ୍ରହ ପ୍ରକ୍ରିୟା, ଫର୍ମ ପୂରଣ ପଦ୍ଧତି ଏବଂ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ କରିବା ଉପରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିସ୍ତୃତ ଭାବେ ସୂଚନା ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ରାଜପଥଗୁଡ଼ିକରେ ଟାସ୍କଫୋର୍ସ ଗଠନ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରାସ୍ତାର ଉଭୟ ପାର୍ଶ୍ୱରେ ଜବରଦଖଲ ହଟାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାଦ୍ୱାରା ଦୁର୍ଘଟଣା ହ୍ରାସ ସହିତ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ନବରଙ୍ଗପୁରଠାରେ ଅମୃତକାଳ ସାଂସ୍କୃତିକ ସମାରୋହ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଗଣେଶ୍ୱର ସ୍ୱାଇଁ ଉଦ୍ଘାଟନୀ ସମାରୋହରେ ଅମୃତକାଳ ସାଂସ୍କୃତିକ ସମାରୋହରେ ନବରଙ୍ଗପୁରର ସାଂସ୍କୃତିକ ବିଭବ ପ୍ରଦର୍ଶନ ସହିତ କଳାକାରମାନଙ୍କ ସହଯୋଗରେ ଜିଲ୍ଲାର ଲୋକନୃତ୍ୟ, ଲୋକବାଦ୍ୟ ଓ ସଙ୍ଗୀତ ବିଶେଷ ଭାବରେ ରୁଢିମନ୍ତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ମୁସଲମାନ ସମ୍ପ୍ରଦାୟର ଧାର୍ମିକ ପର୍ବ ଇଦ୍ ଉଜ୍ ଜୁହା ଆଜି ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ଇଦ୍ଗା ଓ ମସ୍ଜିଦ୍ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ଇଦ୍ ଉଦ୍ ଜୁହା ଉପଲକ୍ଷେ ରାଜ୍ୟର ସମସ୍ତ ମୁସଲମାନ ଭାଇଭଉଣୀମାନଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମ୍ପଟି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ସର୍ବଭାରତୀୟ ମହିଳା ହକି ପ୍ରତିଯୋଗିତା ଦ୍ୱିତୀୟ ମାଇକେଲ୍ କିଣ୍ଡୋ ମେମୋରିଆଲ୍ ଟ୍ରଫି ଅନୁଷ୍ଠିତ ହୋଇଯାଇଛି। ଫାଇନାଲ୍ରେ ଦକ୍ଷିଣ ପୂର୍ବ ରେଳପଥ 3-1 ଗୋଲ୍ରେ ସାଇ କୋଲକାତାକୁ ପରାସ୍ତ କରିଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ଜାରି ରହିବ। ପରବର୍ତ୍ତୀ ସମୟରେ ବର୍ଷାର ପ୍ରଭାବରେ ତାପମାତ୍ରା 3-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ। ଜୀବାଣୁନାଶକ ଔଷଧର ସଦୁପଯୋଗ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ନିରଞ୍ଜନ ମହାନ୍ତି।
2: କୁହାଯାଇଛି ଶରୀର ବ୍ୟାଧି ମନ୍ଦିର, ଆମକୁ ଯେତେ ପ୍ରକାର ରୋଗ ହୁଏ ସେଥିରୁ ଜୀବାଣୁ ଓ ଭୂତାଣୁ ସଂକ୍ରମଣ ଜନିତ ରୋଗ ହେଉଛି 1/3 ଅଧିକ। ଦେଖାଯାଏ ଚିକିତ୍ସା ପାଇଁ ଯେତେ ଔଷଧ ବ୍ୟବହାର କରିବାକୁ ପଡ଼େ ଜୀବାଣୁନାଶକ ଔଷଧର ପ୍ରୟୋଗ ପ୍ରାୟ ଅଧାରୁ ଅଧିକ। ଏହି ଜୀବାଣୁନାଶକ ଔଷଧ ବା ଆଣ୍ଟିବାୟୋଟିକ୍ସ ଠିକ୍ ରୂପେ ବ୍ୟବହାର କଲେ ଜୀବନ ରକ୍ଷା ହୋଇପାରେ। ଆଜିକାଲି ଦେଖାଯାଉଛି ଏହାର ଅନିୟନ୍ତ୍ରିତ ବହୁଳ ବ୍ୟବହାର ବା ଦୁରୁପଯୋଗ ହେବା ଦ୍ୱାରା ଏହି ଜୀବନ ରକ୍ଷାକାରୀ ଔଷଧ ଆଉ କାମ କରୁନାହିଁ, ଅର୍ଥାତ୍ ଜୀବାଣୁମାନେ ସେହି ଔଷଧକୁ ଆଉ ଖାତିର କରୁନାହାନ୍ତି। ଅନ୍ୟ ଭାଷାରେ କହିଲେ ସେହି ଔଷଧ ପ୍ରତି ସେମାନେ ରେଜିଷ୍ଟାଣ୍ଟ ହୋଇଯାଉଛନ୍ତି, ଫଳରେ ଏକାଧିକ ବା ଅଧିକ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ ଦେବାକୁ ପଡୁଛି। ଏପରିକି ସ୍ଥଳବିଶେଷରେ ଆଣ୍ଟିବାୟୋଟିକ୍ କାମ ନ କରିବା ଦ୍ୱାରା ରୋଗୀର ପ୍ରଭୂତ କ୍ଷତି ହେଉଛି। ଆସନ୍ତୁ ଦେଖିବା ଏହାର ଦୁରୁପଯୋଗ କିପରି ହେଉଛି। ଆମ ଦେଶ ଭଳି ଅନ୍ୟ କେତେକ ବିକାଶଶୀଳ ଦେଶରେ ଔଷଧ ବ୍ୟବହାର ନିୟାମକ ବା ଡ୍ରଗ୍ ପଲିସି ଓ ଔଷଧ ଉପରେ କଟକଣା ନାହିଁ, ଫଳରେ ଲୋକମାନେ ମନ ଇଚ୍ଛା ଔଷଧ ଦୋକାନରୁ ଆଣ୍ଟିବାୟୋଟିକ୍ସ କିଣି ଖାଉଛନ୍ତି। ଏହା ତାଙ୍କ ଦେହରେ ରୋଗ ସୃଷ୍ଟି କରିଥିବା

0: ଜୀବାଣୁ କୁ ମାରିବା ପାଇଁ ଉପଯୁକ୍ତ କି ନୁହେଁ, କେତେ ମାତ୍ରାରେ, କେତେ ଦିନ ଧରି ଖାଇଲେ ଜୀବାଣୁ ମରିପାରିବେ, ସେ ଜ୍ଞାନ ନଥାଇ ଜୀବାଣୁନାଶକ ଔଷଧ ବ୍ୟବହାର କରିବା ଦ୍ୱାରା ଆଣ୍ଟିବାୟୋଟିକ୍ସର ଦୁରୁପଯୋଗ ହେଉଛି। ଉଚ୍ଚ ଶକ୍ତିର ବଟିକା କିଣି ତାକୁ ଭାଗ ଭାଗ କରି ଖାଇବା, ମାତ୍ରା, ସମୟ ବ୍ୟବଧାନ ଓ ଯେତେ ଦିନ ପାଇଁ ଖାଇବା କଥା ତାକୁ ନ ମାନିବା, ମନ ଇଚ୍ଛାରେ ବାରମ୍ବାର ଆଣ୍ଟିବାୟୋଟିକ୍ ବଦଳିବା, ସମୟ ଅତିକ୍ରାନ୍ତ ହୋଇଥିବା ଔଷଧ ଖାଇବା ଦ୍ୱାରା ଔଷଧର ଦୁରୁପଯୋଗ ହେଉଛି। ଦେଖାଯାଉଛି ଔଷଧ ଦୋକାନୀ ଏବଂ ଡାକ୍ତରୀ ଶିକ୍ଷା ନଥିବା କ୍ୱାକ୍ମାନେ ଗାଁ ଗହଳିରେ ଏହି ଆଣ୍ଟିବାୟୋଟିକ୍ର ବହୁଳ ଦୁରୁପଯୋଗ କରୁଛନ୍ତି। ଏହାଦ୍ୱାରା ଜୀବାଣୁମାନେ ରେଜିଷ୍ଟାଣ୍ଟ ହୋଇଯାଉଛନ୍ତି ଓ ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇ ଅନ୍ୟ ରୋଗୀମାନେ ସାଂଘାତିକ ଅବସ୍ଥା ଭୋଗୁଛନ୍ତି। ଆଣ୍ଟିବାୟୋଟିକ୍ର ବହୁଳ ବ୍ୟବହାର ଦ୍ୱାରା ଆମ ଦେହରେ ଥିବା ଉପକାରୀ ରୋଗ ପ୍ରତିରୋଧକାରୀ ଜୀବାଣୁମାନେ ମଧ୍ୟ ମରିଯାଉଛନ୍ତି, ଫଳରେ ଆମ ଦେହରେ ରୋଗ ପ୍ରବଣତା ସୃଷ୍ଟି ହେଉଛି। ଆମ ଦେଶର ଗାଁ ଗହଳିରେ ରହୁଥିବା ଗରିବ ରୋଗୀମାନେ ଏହି କୁପ୍ରଭାବର ବିଶେଷ ଭାବେ ଶିକାର ହେଉଥିବା ଦେଖାଯାଉଛି। ବୈଜ୍ଞାନିକମାନେ ବହୁ ଗବେଷଣା କରି ଓ କୋଟି କୋଟି ଟଙ୍କା ଖର୍ଚ୍ଚରେ 10-20 ବର୍ଷ ଧରି ପରୀକ୍ଷା ନିରୀକ୍ଷା କରି ଯେଉଁ ଆଣ୍ଟିବାୟୋଟିକ୍ ଉଦ୍ଭାବନ କରୁଛନ୍ତି ତାର ଅପବ୍ୟବହାର ହେବା ଦ୍ୱାରା 2-3 ବର୍ଷରେ ତାହା ନଷ୍ଟ ହୋଇଯାଉଛି, ନିଷ୍କ୍ରିୟ ହୋଇଯାଉଛି। ଟାଇଫଏଡ୍ ଜ୍ୱରକୁ କ୍ଲୋରାମ୍ଫେନିକଲ୍ ଆଉ ଭଲ କରିପାରୁନି, ସେଥିପାଇଁ ଦରକାର ପଡୁଛି ତୃତୀୟ ପିଢ଼ିର ଜୀବାଣୁନାଶକ ଔଷଧ। ମ୍ୟାଲେରିଆ ଜ୍ୱରର କୀଟାଣୁ କ୍ଲୋରୋକୁଇନ୍ ପ୍ରତି ରେଜିଷ୍ଟାଣ୍ଟ ହୋଇଗଲାଣି, ଏଥିପାଇଁ ଉଦ୍ଭାବିତ ହୋଇଛି ନୂତନ ଔଷଧ। ଏହି ନୂତନ ଔଷଧ ଯଦି ଦିନେ ଅକାମୀ ହୋଇନଯିବ କିଏ କହିବ? ତେଣୁ ଦିନ ଆସିବ ଜୀବାଣୁ ସଂକ୍ରମଣ ଜନିତ ରୋଗର ଚିକିତ୍ସା ପାଇଁ ଆଉ ଆଣ୍ଟିବାୟୋଟିକ୍ ମିଳିବ ନାହିଁ। ଆଣ୍ଟିବାୟୋଟିକ୍ସ ଦୁରୁପଯୋଗର ବିଷମୟ ଓ ଭୟାବହ ପରିଣତିରୁ ରକ୍ଷା ପାଇବାକୁ ହେଲେ ଆମକୁ କେତୋଟି ନିୟମ ମାନିବାକୁ ହେବ। ସେଗୁଡ଼ିକ ହେଲା, ଡାକ୍ତରଙ୍କ ବିନା ପରାମର୍ଶରେ ଜୀବାଣୁନାଶକ ଔଷଧ ବ୍ୟବହାର କରିବା ଅନୁଚିତ। ଏହି ଔଷଧ ସଠିକ୍ ମାତ୍ରା ଓ ସଠିକ୍ ସମୟ ବ୍ୟବଧାନରେ ଖାଇବା ଉଚିତ। ପରୀକ୍ଷା କରି ରୋଗର ଚିକିତ୍ସା ପାଇଁ କେଉଁ ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ୍ ଦରକାର ତାହା ନିର୍ଣ୍ଣୟ କରି ବ୍ୟବହାର କରିବା ଉଚିତ। ଅଯଥା ଆଣ୍ଟିବାୟୋଟିକ୍ସ ନ ଖାଇ ସଂକ୍ରାମକ ରୋଗର ପ୍ରତିରୋଧ ଓ ପ୍ରତିଷେଧ ବ୍ୟବସ୍ଥା କରାଇବା ଉଚିତ। ଜୀବାଣୁନାଶକ ଔଷଧ ଆମ ଜୀବନର ପ୍ରକୃତ ରକ୍ଷାକାରୀ, ଆସନ୍ତୁ ତାହାର ସଦୁପଯୋଗ କରିବା ଓ ନିଜେ ସଂକ୍ରମଣରୁ ରକ୍ଷା ପାଇବା ସହିତ ଭବିଷ୍ୟତ ବଂଶଧରଙ୍କୁ ସୁରକ୍ଷିତ ରଖିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଜୀବାଣୁନାଶକ ଔଷଧର ସଦୁପଯୋଗ, ଏ ସମ୍ପର୍କରେ କହିଲେ ଡାକ୍ତର ନିରଞ୍ଜନ ମହାନ୍ତି। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ସକାଳ 17:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଚାରିଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ, ନୂଆଦିଲ୍ଲୀରେ ଆଜି ଖରିଫ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଆଝା, ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦକୁ 47 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ନାଗରିକମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ, ନିୟମିତ ଯାଞ୍ଚ ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ଜରିଆରେ ଏହି ମିଶନର ଫଳାଫଳକୁ ନିଶ୍ଚିତ କରାଯିବା ଉଚିତ। ନୂଆଦିଲ୍ଲୀରେ 51ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଜ୍ୟଗୁଡ଼ିକୁ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ଏବଂ ଗୋବରଧନ ପ୍ଲାଣ୍ଟ ସମ୍ବନ୍ଧୀୟ ଭିଭିଭୂମି ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରେଳ, ବିଦ୍ୟୁତ୍ ଏବଂ ସଡ଼କ ପ୍ରକଳ୍ପ ସମ୍ପର୍କିତ 9ଟି ରାଜ୍ୟର 30,000 କୋଟି ଟଙ୍କା ସମ୍ଭଳିତ 7ଟି ଭିଭିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ। ଶକ୍ତି କ୍ଷେତ୍ରରେ ସମୀକ୍ଷା କରିବା ଅବସରରେ ପ୍ରଧାନମନ୍ତ୍ରୀ ସହରାଞ୍ଚଳରେ ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ

ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ବିଶେଷକରି ସହରଗୁଡ଼ିକରେ ଥିବା ଆବାସିକ କୋଠା ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବା, ଶକ୍ତି ସୁରକ୍ଷାକୁ ଉନ୍ନତ କରିବା ଏବଂ ସ୍ୱଚ୍ଛ ଶକ୍ତିକୁ ପ୍ରୋହାହିତ କରିବା ଲାଗି ସୌରଶକ୍ତି ପ୍ରକଳ୍ପ ସ୍ଥାପନକୁ ମିଶନ ମୋଡ୍ରେ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାସ୍ତା ଏବଂ ବନ୍ଦର ଯୋଗାଯୋଗ ପ୍ରକଳ୍ପର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଭାଦବନ ବନ୍ଦରକୁ ବହୁମୁଖୀ ବିକାଶ ପ୍ରକଳ୍ପ ଭାବରେ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ ବେତୁଆ ନଦୀ ସଂଯୋଗୀକରଣ ପ୍ରକଳ୍ପର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଏହାକୁ ଆନ୍ତଃରାଜ୍ୟ ଜଳ ସମସ୍ୟାର ସମାଧାନ ଦିଗରେ ଆଦର୍ଶ ଭାବରେ ଗ୍ରହଣ କରିବା ଲାଗି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସାର୍ବଜନୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନରେ ବିଳମ୍ବ ହେଲେ ଖର୍ଚ୍ଚ ବୃଦ୍ଧି ପାଇବା ସହ ନାଗରିକମାନେ ଆବଶ୍ୟକୀୟ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥାନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ରାଜ୍ୟଗୁଡ଼ିକ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ସକ୍ରିୟ ଏବଂ ସମୟଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକ୍ର ପାଲଜୋର୍ ଷ୍ଟାଡିୟମ୍ରେ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତିଙ୍କ ପୁଲିସ୍ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ପାଇବା କ୍ଷେତ୍ରରେ ସିକ୍କିମ୍ 15ତମ ରାଜ୍ୟ ଏବଂ ପୂର୍ବାଞ୍ଚଳର ତୃତୀୟ ରାଜ୍ୟ ହେବ। ଏହି ଅବସରରେ ସିକ୍କିମ୍ ପୁଲିସ୍ର 400 ଜଣ ଯବାନ ପରେଡ୍ରେ ଅଂଶଗ୍ରହଣ କରିବେ। ରାଷ୍ଟ୍ରପତି ପୁଲିସ୍ ଧ୍ୱଜା ଅସାଧାରଣ ସେବା, ଅନୁଶାସନ ଓ ଦେଶ ପ୍ରତି ସମର୍ପଣ ଲାଗି ସର୍ବୋଚ୍ଚ ସମ୍ମାନ ଭାବେ ପ୍ରଦାନ କରାଯାଇଥାଏ। ସୁପ୍ରିମକୋର୍ଟ କଲେଜିୟମ୍ 4ଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟ ୱେବ୍ସାଇଟ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଚଳିତ ମାସ 22 ଏବଂ 27 ତାରିଖରେ ଅନୁଷ୍ଠିତ କଲେଜିୟମ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ସଚ୍ଦେବା, ଜାମ୍ମୁ କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଅରୁଣ ପାଲି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିଶ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କ ସମେତ ଏବେ 32 ଜଣ ବିଚାରପତି ରହିଛନ୍ତି। ଆସନ୍ତା ମାସରେ 2 ଜଣ ବିଚାରପତି ଅବସର ଗ୍ରହଣ କରିବେ। ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 34ରୁ 38କୁ ବୃଦ୍ଧି କରିବା ଲାଗି ଅଧ୍ୟାଦେଶ ଜାରି କରାଯାଇଥିଲା। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ରେ ୟୁରୋପୀୟ ସଂଘର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଲାଗି ଜିମ୍ନିଚ୍ରେ ପହଞ୍ଚିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ୟୁରୋପୀୟ ଆୟୋଗର ଉପାଧ୍ୟକ୍ଷ କାଜା କଲାସ୍ ଏବଂ ସାଇପ୍ରସ୍ର ବୈଦେଶିକ ମନ୍ତ୍ରୀ ଡକ୍ଟର କନଷ୍ଟାଣ୍ଟିନସ୍ କୋମ୍ବୋଜ୍କୁ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି। ନୂଆଦିଲ୍ଲୀରେ ଆଜି ଖରିଫ୍ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିବେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ରାଜ୍ୟଗୁଡ଼ିକର ଅଂଶଗ୍ରହଣ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସମ୍ମିଳନୀରେ ଆଗାମୀ ଖରିଫ୍ ଋତୁ ପାଇଁ ରଣନୀତି ପ୍ରସ୍ତୁତ କରିବା ନିମନ୍ତେ ସ୍ଥାୟୀ କୃଷି, ବୃଦ୍ଧି ପାଉଥିବା ଉତ୍ପାଦକତା, ଜଳବାୟୁ ସ୍ଥିରତା, ଭିଭିଭୂମି ସୁଦୃଢ଼ୀକରଣ ଏବଂ କୃଷକ ସମୃଦ୍ଧି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ ରାଜ୍ୟ ସରକାର, ଆଇସିଏଆର୍, କୃଷି ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଦେଶରେ ଖରିଫ୍ ଋତୁରେ କୃଷି ଏବଂ ଉତ୍ପାଦନ ସମ୍ବନ୍ଧିତ ଆହ୍ୱାନ ଓ ପ୍ରତିବନ୍ଧକଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ସମାଧାନର ସୂତ୍ର ବାହାର କରିବା ଉପରେ ସମ୍ମିଳନୀରେ ଧ୍ୟାନ କେନ୍ଦ୍ରିତ କରାଯିବ। ଜାତୀୟ ମହିଳା କମିଶନ ଏନ୍ସିଡବ୍ଲ୍ୟୁ ଭାରତରେ ମୁସଲିମ୍ ମହିଳାଙ୍କ ଅଧିକାର ଉପରେ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରଦାନ କରିଛନ୍ତି। ଦେଶରେ ମୁସଲିମ୍ ମହିଳାଙ୍କ ଆଇନଗତ, ସାମାଜିକ ଏବଂ ସାୟିଧାନିକ ଅଧିକାରକୁ ଦୃଢ଼ କରିବା ଲକ୍ଷ୍ୟରେ ଜାତୀୟ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ପରେ କମିଶନ କେତେକ ସୁପାରିଶ ରିପୋର୍ଟରେ ସ୍ଥାନିତ କରିଛନ୍ତି। ମହିଳାମାନଙ୍କ ଅଧିକାରକୁ ଦୃଢ଼ କରିବା କ୍ଷେତ୍ରରେ ସାୟିଧାନିକ ସୁରକ୍ଷା ଏବଂ ଆଇନଗତ ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ବେଳେ ଏହି ରିପୋର୍ଟ ସମ୍ପୃକ୍ତ କ୍ଷେତ୍ରରେ ଅଧିକ ପାରଦର୍ଶିତା ଆଣିବ ବୋଲି କୁହାଯାଇଛି। ରିପୋର୍ଟରେ ନ୍ୟାୟ ପାଇବା କ୍ଷେତ୍ରରେ ଅଧିକ ସ୍ୱଷ୍ଟତା ଏବଂ ସ୍ଥିରତା ଆଣିବା ଲାଗି ସୁପାରିଶ କରାଯାଇଛି। ବିଶେଷକରି ବିବାହ, ଛାଡ଼ପତ୍ର, ଭରଣପୋଷଣ ଏବଂ ଉତ୍ତରାଧିକାର ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ରିପୋର୍ଟ ପ୍ରସ୍ତୁତି ସମୟରେ ମୁସଲିମ୍ ବ୍ୟକ୍ତିଗତ ଆଇନ ସରିୟତ 1937, ମୁସଲିମ୍ ବିବାହ ବିଚ୍ଛେଦ ଆଇନ 1949, ମୁସଲିମ୍ ମହିଳା ଛାଡ଼ପତ୍ର ଅଧିକାର ସୁରକ୍ଷା ଆଇନ 1986 ଏବଂ ମୁସଲିମ୍ ମହିଳା ବିବାହ

0: ସୁରକ୍ଷା ଆଇନ 2019ର ବିଶ୍ଳେଷଣ କରାଯାଇଥିଲା। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ ଲାଗି ଏକତ୍ରିତ ହୋଇଛନ୍ତି। ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଏହି ପର୍ବ ଭକ୍ତି, ତ୍ୟାଗ ଏବଂ ନିଃସ୍ୱାର୍ଥପରତାର ପ୍ରତୀକ। ମାନବତାର ସେବା କରିବା ଲାଗି ଏହି ପର୍ବ ପ୍ରେରଣା ଦେଇଥାଏ। ତେଣୁ ସମାଜରେ ପ୍ରେମ ଏବଂ ସଦ୍ଭାବନାକୁ ପ୍ରୋହାହିତ କରିବା ପାଇଁ ସଂକଳ୍ପ ନେବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦିନିକିଆ ଗୁଜରାଟ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ଅହମ୍ମଦାବାଦ ଏବଂ ଗାନ୍ଧିନଗର ଜିଲ୍ଲାରେ ଅନେକଗୁଡ଼ିଏ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ ଶିକ୍ଷା ଏବଂ ଗ୍ରାମୀଣ ଭିଭିଭୂମି ପ୍ରକଳ୍ପ ରହିଛି। ଗାନ୍ଧିନଗର କଲୋଲ ତହସିଲରୁ ଶ୍ରୀ ଶାହା ଗସ୍ତ ଆରମ୍ଭ କରିବାକୁ ଥିବାବେଳେ ସେଠାରେ ସେ କେତେକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଅଧୀନରେ ତିନୋଟି ନବନିର୍ମିତ ପାଠାଗାର ଓ ପ୍ରାଥମିକ ବିଦ୍ୟାଳୟ କୋଠା ଶ୍ରୀ ଶାହା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ଶାହା ଭୀମଜିପୁରାଠାରେ ଭାରତମାତା ସ୍କୋୟାର ଏବଂ ସୋଲାସ୍ଥିତ ମାତା ଉମିୟଧାମ କମ୍ପ୍ଲେକ୍ସରେ ନୂଆ ହଷ୍ଟେଲର ଉଦ୍ଘାଟନ କରିବେ। ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଶାହା ଆଗାମୀ ଅଲିମ୍ପିକ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭିଭିଭୂମି ପ୍ରସ୍ତୁତି କାର୍ଯ୍ୟ ନେଇ ଶାହିବାଗ ସର୍କିଟ୍ ହାଉସ୍ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ହାଇଦ୍ରାବାଦସ୍ଥିତ କୋ ଏମ୍ଟ ଏଡୁଟେକ୍ ନାମକ ଶିକ୍ଷାଗତ ପ୍ରଯୁକ୍ତିବିଦ୍ୟା କମ୍ପାନୀ ସହ ପରୀକ୍ଷା ମୂଲ୍ୟାଙ୍କନ ସମ୍ପର୍କିତ ଚୁକ୍ତି କରାଯିବାରେ ଥିବା ତ୍ରୁଟି ବିଷୟକୁ ପ୍ରତ୍ୟାଖ୍ୟାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସିବିଏସ୍ଇ ଏହି ସୂଚନା ଭ୍ରମାତ୍ମକ ଏବଂ ତଥ୍ୟ ଆଧାରିତ ନୁହେଁ ବୋଲି କହିଛି। ସମ୍ପୃକ୍ତ ସଂସ୍ଥାକୁ ଚୁକ୍ତି ପ୍ରଦାନ କରିବା କ୍ଷେତ୍ରରେ ସାଧାରଣ ଆର୍ଥିକ ନିୟମ ପ୍ରୋଟୋକଲ୍ ପାଳନ କରାଯାଇଥିବା କୁହାଯାଇଛି। ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ରୀୟ ପବ୍ଲିକ୍ ପ୍ରୋକ୍ୟୁରମେଣ୍ଟ ପୋର୍ଟାଲରେ 2026 ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ଡିଜିଟାଲ୍ ମୂଲ୍ୟାୟନ ପାଇଁ ଆର୍ଏଫ୍ପି ଜାରି କରାଯାଇଥିଲା ଏବଂ ଯୋଗ୍ୟ ବିଡ଼ଙ୍କୁ ଚୁକ୍ତି ପ୍ରଦାନ କରାଯାଇଥିଲା ବୋଲି ସିବିଏସ୍ଇ କହିଛି। ଆଇପିଏଲ୍ କ୍ରିକେଟ୍ରେ ନୂଆ ଚଣ୍ଡୀଗଡ଼ରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 47 ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। 244 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭର 2 ବଲ୍ରେ 196 ରନ୍ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ରାଜସ୍ଥାନ ରୟାଲ୍ସ 8 ୱିକେଟ୍ ବିନିମୟରେ 243 ରନ୍ ସ୍କୋର କରିଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। 4 ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ଙ୍କ ସୁପାରିଶ। ନୂଆଦିଲ୍ଲୀରେ ଆଜି ଖରିଫ୍ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଆଝା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦକୁ 47 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଓଡ଼ିଆରେ ଆଲୋଚନା ଇଦ୍ ଉଲ୍ ଜୁହାର ତାତ୍ପର୍ଯ୍ୟ। ଆଲୋଚନା କରିଛନ୍ତି ଇରଫାନ ଅହମ୍ମଦ।
2: ଆସସାଲାମୁ ଆଲାଇକୁମ ଆଉଜୁ ବିଲ୍ଲାହି ମିନ ଶୈତାନି ରଜିମ ବିସ୍ମିଲ୍ଲାହି ରହମାନି ରହିମ ଅର୍ଥାତ୍ ଅଭୟ ବରଦାନ ମାଗୁଛି ମୁଁ ଅଲ୍ଲାହ ମାଲିକଠାରୁ ତିରସ୍କୃତ ହୋଇଥିବା ଶୈତାନ ମର୍ଦୁଦରୁ। ଅଲ୍ଲାହଙ୍କ ନାମରୁ କାର୍ଯ୍ୟ ଆରମ୍ଭ କରୁଛି ଯିଏ ବଡ଼ ମେହରବାନ ଏବଂ ଦୟାବାନ ଅଟେ। ଇଦୁଜୁହା ବା ବକ୍ରିଦ୍ ପର୍ବର ସମ୍ପର୍କରେ ହଜ୍ ଯାତ୍ରା ବା ମକ୍କା ତୀର୍ଥ ପରିକ୍ରମା ସହିତ ଜଡ଼ିତ ଅଛି, ଯାହାକି ହଜରତ ମହମ୍ମଦ ମୁସ୍ତଫା ରସୁଲୁଲ୍ଲାହ ଅଲିହି ଓସଲମଙ୍କ ଆବିର୍ଭାବର ବହୁ ପୂର୍ବରୁ ପ୍ରଚଳିତ ଥିଲା। ଇସଲାମ ଧର୍ମର ଉତ୍ପତ୍ତି ଓ ତାର କେତେ ପୈଗମ୍ବରଙ୍କ ବିଷୟରେ ସାମ୍ୟକ୍ ଅବଗତ ହେଲେ ଆମେ ପ୍ରକୃତ ତଥ୍ୟ ବୁଝିପାରିବା। ଆଜିଠାରୁ ପ୍ରାୟ 1400 ବର୍ଷ ପୂର୍ବେ ଆରବ ଦେଶର ମକ୍କା ସହରରେ ଇସଲାମ ଧର୍ମର ଶେଷ ପୈଗମ୍ବର ହଜରତ ମହମ୍ମଦ ମୁସ୍ତଫା ସଲ୍ଲାହୁ ଅଲିହି ଓ

ଶାହାଙ୍କ ନେତୃତ୍ୱରେ ଇସଲାମ ଧର୍ମର ପୁନଃଗଠନ ହୋଇ ପ୍ରତିଷ୍ଠିତ ହୋଇଥିଲା। ତାଙ୍କ ପୂର୍ବରୁ ଏକେଶ୍ୱରବାଦୀ ଇସଲାମ ଧର୍ମର ସୁରକ୍ଷା ପାଇଁ ଓ ପ୍ରଚାର ପାଇଁ ପୃଥିବୀ ପୃଷ୍ଠରେ ଲକ୍ଷାଧିକ ଦେବଦୂତ ଜନ୍ମଗ୍ରହଣ କରିସାରିଥିଲେ। ସୃଷ୍ଟିର ଅୟମାରମ୍ଭରେ ଅଲ୍ଲାହ ମାଟିରୁ ପୁତ୍ତଳିକା ନିର୍ମାଣ କରାଇ ତହିଁରେ ପ୍ରାଣ ପ୍ରତିଷ୍ଠା କରି ଆଦମଙ୍କୁ ଆବିର୍ଭାବ କଲେ। ଆଦମଙ୍କ ଅଙ୍ଗରୁ ଇବ୍ ନାମକ ନାରୀଙ୍କୁ ଜନ୍ମ ଦେଇ ତାଙ୍କ ଓରସରୁ ଜାତ ସନ୍ତାନ ସନ୍ତତିଙ୍କୁ ସଚରାଚର ପୃଥିବୀର ବାସିନ୍ଦା କଲେ। ଏମାନଙ୍କ ମଧ୍ୟରେ ହଜରତ ନୁହ ଅଲେହି ସଲାମଙ୍କୁ ଆସନ୍ନ ମହାପ୍ରଳୟର ପୂର୍ବ ସୂଚନା ଦେଇ ଡଙ୍ଗାରେ ଜୀବଜଗତର ପ୍ରାଣୀମାନଙ୍କ ଯୋଡ଼ିକୁ ରଖାଇ ମହାପ୍ରଳୟରେ ପୃଥିବୀର ପ୍ରାଣୀ ଜଗତକୁ ଉଦ୍ଧାର କଲେ। ହଜରତ ମୁସା ଅଲେହି ସଲାମ ଓ ହଜରତ ଇସା ଅଲେହି ସଲାମଙ୍କୁ ମୁସଲମାନ ଧର୍ମର ରକ୍ଷା ଓ ପ୍ରଚାର ପାଇଁ ପଠାଇଥିଲେ। ତାଙ୍କୁ ମାନିବା ଲୋକେ ବର୍ତ୍ତମାନ ଇହୁଦୀ ଓ ଖ୍ରୀଷ୍ଟ ଧର୍ମାବଲମ୍ବୀ ବୋଲାନ୍ତି। ଅଲ୍ଲାହଙ୍କ ଠାରୁ ବାରତା ନେଇ ସ୍ୱର୍ଗୀୟ ଦୂତ ଜିବ୍ରିଲ ପୈଗମ୍ବର ହଜରତ ମହମ୍ମଦଙ୍କୁ ଶୁଣାଉଥିଲେ। ହଜରତ ମହମ୍ମଦଙ୍କର ଅକ୍ଷର ଜ୍ଞାନ ନଥିଲା, ସେ ଲେଖି ପଢ଼ି ଜାଣିନଥିଲେ, କିନ୍ତୁ ଅଲ୍ଲାହ ମାଲିକଙ୍କ ଅପାର କରୁଣାର ବାରିଧାରା ତାଙ୍କୁ ପ୍ରଦାନ ଥିଲା। ସେ ଯାହା ସନ୍ଦେଶ ଅଲ୍ଲାହଙ୍କ ଠାରୁ ପାଉଥିଲେ ସେ ନିକଟରେ ଥିବା ସାହାବୀମାନଙ୍କୁ ବୟାନ କରୁଥିଲେ। ସମ୍ପୃକ୍ତ ବିଷୟ ଇଦୁଜୁହା ପର୍ବ ପାଳନ ବିଷୟରେ ନିମ୍ନ ଆୟତ ଶୁଣାଇଲେ, କୁଲ ଇନ୍ନା ସଲାତେ ୱାନୁସୁକି ୱମା ହିୟାୟା ୱ ମମାତ ଲିଲ୍ଲାହି ରବିଲ ଆଲମିନ। ଅର୍ଥ ହେଉଛି, ହେ ମୋର ପ୍ରିୟ ପୈଗମ୍ବର, ଆପଣ ଅବଗତ କରାଇ ଦିଅନ୍ତୁ ଯେ କେବଳ ମୋ ପାଇଁ ନମାଜ କୁର୍ବାନୀ ଜୀବନ ଆଉ ମୃତ୍ୟୁ ମୋରି ପାଇଁ ଅଟେ, ଯିଏ ସାରା ସଂସାରର ପାଳନକର୍ତ୍ତା ଅଟନ୍ତି। ପୈଗମ୍ବର କହିଲେ, ହେ ଆତ୍ମୀୟ ସ୍ୱଜନମାନେ, କୁର୍ବାନୀ କେବଳ ଗୋଟିଏ ଜନ୍ତୁକୁ ଆଲ୍ଲା ମାଲିକଙ୍କ ନାମରେ ହଲାଲ କରିଦେବାର ପ୍ରକ୍ରିୟା ନୁହେଁ। ମନେ ରଖନ୍ତୁ, ବାସ୍ତବରେ ମନୁଷ୍ୟର ଆତ୍ମା ମନ ମସ୍ତିଷ୍କରେ ଆଲ୍ଲାହ ମାଲିକ ପ୍ରତି ସମର୍ପିତ ରହି ନିଜ ବ୍ୟକ୍ତିତ୍ୱକୁ ଇମାନଦାରୀ ପବିତ୍ରତା ଦୟା କ୍ଷମା ଆଦି ଲୌକିକ ଗୁଣର ଆଲୋକରେ ଆଲୋକିତ କର। ସାହାବୀମାନେ କୁର୍ବାନୀ ବିଷୟରେ ବିସ୍ତାରରେ ଜାଣିବାକୁ ଚାହିଁବାରୁ କହିଲେ, ଏହା ତୁମ ବାପ ଅଜାଙ୍କ ପୂର୍ବପୁରୁଷ ହଜରତ ଇବ୍ରାହିମ ଓ ହଜରତ ଇସମାଇଲଙ୍କ ସୁନ୍ନତ ଅର୍ଥାତ୍ ତାଙ୍କ ସମ୍ବନ୍ଧୀୟ ବିହିତ କାର୍ଯ୍ୟ ଅଟେ। ଆଠବି ଜିଲ୍ହିଜାର ଗୋଟିଏ ରାତିରେ ହଜରତ ଇବ୍ରାହିମଙ୍କୁ ସ୍ୱପ୍ନାଦେଶ ହେଲା କୁର୍ବାନୀ ଦେବା ପାଇଁ। ସେ 100 ଓଟ କୁର୍ବାନୀ କଲେ, ପୁଣି ସ୍ୱପ୍ନାଦେଶ ହେବାରୁ ସେ 200 ଓଟ କୁର୍ବାନ କଲେ। ପୁଣି ରାତିରେ ସ୍ୱପ୍ନାଦେଶ ହେଲା ଯେ ତାଙ୍କୁ ଯିଏ ସବୁଠାରୁ ଅତି ପ୍ରିୟ ତାଙ୍କୁ ଅଲ୍ଲାହଙ୍କ ପାଇଁ କୁର୍ବାନ କର। 100 ବର୍ଷର ବାର୍ଦ୍ଧକ୍ୟରେ ଏ ବନ୍ଧ୍ୟା ଓ ବୃଦ୍ଧା ସ୍ତ୍ରୀଙ୍କ ଗର୍ଭରୁ ଜାତ ହଜରତ ଇସମାଇଲଙ୍କ ଛଡ଼ା ସେ ଆଉ କାହାକୁ ବା ଭଲ ପାଇଥାନ୍ତେ। ମନ ଦୃଢ଼ କରି ସ୍ତ୍ରୀ ହଜରତ ହାଜରା ବିବିଙ୍କୁ କହିଲେ, ଗୋଟିଏ ବଡ଼ ବାଦଶାହର ଭୋଜିର ନିମନ୍ତ୍ରଣ ଆସିଛି, ଛୁଆକୁ ପ୍ରସ୍ତୁତ କର, ସାଙ୍ଗରେ ଯିବ। ପୁଅକୁ ନେଇ ମକାରୁ ବାହାରି ମୀନା ଘାଟିକୁ ପ୍ରସ୍ଥାନ କରି କହିଲେ, ଇସମାଇଲ, ମୋତେ ଅଲ୍ଲାଙ୍କଠାରୁ ହୁକୁମ ଆସିଛି, ତୁମର ବଲିଦାନ ଦେବାକୁ ତୁମର ମତ କ'ଣ? ବିନୟର ସହ ଇସମାଇଲ କହିଲେ, ଆପଣ ଖୁଦାଙ୍କ ଆଦେଶ ପାଳନ କରନ୍ତୁ, ଆଉ ନିଶ୍ଚିତ ରହନ୍ତୁ, ମୁଁ କାନ୍ଦିବିନି, ପାଟି କରିବିନି କି ଅନୁନୟ ବିନୟ କରିବି ନାହିଁ। ଭଗବାନଙ୍କର ଇଚ୍ଛାପୂର୍ତ୍ତି ପାଇଁ ମୁଁ ପର୍ବତ ସମ ଅଟଳ ରହି କୁର୍ବାନ ହୋଇଯିବି। ହଜରତ ଇବ୍ରାହିମ ଆଖିରେ ପଟି ବାନ୍ଧି ପୁଅର ହାତ ଗୋଡ଼ ବାନ୍ଧି ଭୂମିରେ ଶୁଆଇ ଚକ୍ଷୁ ଚାଳନ କଲେ। ଆଶ୍ଚର୍ଯ୍ୟର କଥା, ଚକୁ ବେକକୁ କାଟିଲା ନାହିଁ, ତହୁଁ ରାଗରେ ଚକ୍ଷୁ ଧାର ପଥର ଉପରେ ବାଡ଼େଇଲେ, ପଥର ଖଣ୍ଡ ବିଖଣ୍ଡ ହେଲା। ସେ କାକୁସ୍ତ ହୋଇ ନିବେଦନ କଲେ, ହେ ଆଲ୍ଲା ମାଲିକ, ମୋର ଭକ୍ତିରେ କେଉଁଠାରେ ଉଣା ରହିଲା ଯେ ମୋର କୁର୍ବାନୀ ଗ୍ରହଣ କରୁନାହଁ? ହଜରତ ଇସମାଇଲ ମଧ୍ୟ କାନ୍ଦି କାନ୍ଦି କହିଲେ, ମୋ ଠାରୁ କେଉଁ ଅପରାଧ ହୋଇଛି ଯେ ମୋର ଜୀବନ ଗ୍ରହଣ କରୁନାହଁ? ହଜରତ ଇବ୍ରାହିମ ପୁଣି ଚାକୁ ଚଲାଇଲେ ଏବଂ ଚାକୁ ଚାଲିଲା ଓ ଗୋଟିଏ ମେଣ୍ଢାର ଶବ୍ଦ ଶୁଣାଗଲା। ଆଲ୍ଲା ମାଲିକ ଜିବ୍ରିଲକୁ ସ୍ୱର୍ଗର ଗୋଟିଏ ଦୁମ୍ବା ଅର୍ଥାତ୍ ଲମ୍ବ ଲାଞ୍ଜ ବିଶିଷ୍ଟ ବୋଦା ଅଣାଇ ହଜରତ ଇସମାଇଲଙ୍କୁ ମୁକ୍ତ କରି ତାଙ୍କ ଜାଗାରେ ହଲାଲ ପାଇଁ ରଖାଇଦେଲେ। ସ୍ୱର୍ଗରୁ ଆବାଜ ଆସିଲା, ହେ ମୋର ପୈଗମ୍ବର, ମୁଁ ତୁମର କୁର୍ବାନୀ ସ୍ୱୀକାର କଲି, ଏଥର ତୁମେ ତୁମ ପୁଅ ତୁମେ ଠିଆ ହୋଇଥିବା ମକ୍କାର ମାଟିରେ ମୋ ପାଇଁ ଉପାସନା ଗୃହ ତିଆରି କର, ଯେଉଁଠି ମାନବ ସମାଜ ମୋତେ ଆରାଧନା କରିବା ପାଇଁ ସୁଯୋଗ ପାଇବ। ସେହି ଦିନଠାରୁ ମକ୍କାକୁ ହଜ୍ କରିବା ପାଇଁ ଲୋକଙ୍କ ସମାଗମ ହେଲା। କାଳକ୍ରମେ ମକ୍କାରେ ଅନ୍ୟାନ୍ୟ ଦେବଦେବୀଙ୍କ ପୂଜା ସହ ପୂର୍ବପୁରୁଷଙ୍କ ବିଗ୍ରହ ରଖି ପୂଜା କରାହେଲା। ହଜରତ ମହମ୍ମଦଙ୍କ ଆବିର୍ଭାବ ପରେ ସେସବୁ ଧ୍ୱଂସ କରି ସେଠାରେ ଶୂନ୍ୟ ଉପାସନାର ପୁନଃ ଆରମ୍ଭ ହେଲା, ଯାହାକି ଆଜି ପର୍ଯ୍ୟନ୍ତ କାଏମ ରହିଛି। ଏହି ସ୍ମୃତି ରକ୍ଷା ପାଇଁ ତ୍ୟାଗ ବିଶ୍ୱାସ ଓ ନିଷ୍ଠାର ନିଦର୍ଶନ ପର୍ବ ଇଦୁଜୁହା ପାଳନ କରାଯାଏ। ଇସଲାମ ବର୍ଷର ଏହା ହେଉଛି ଶେଷ ବର୍ଷ। ଚନ୍ଦ୍ର ଦର୍ଶନର ପଞ୍ଚମୀ ତିଥିରୁ

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଶୁଣିବା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର କଥା।
2: ଏନ୍ତା ତେଲବିଜା ଚାଷ ହେ ଯେନ୍ଟାକି ଆମର୍ ତେଲର ଆବଶ୍ୟକତା ପୂରଣ କରବା ସାଙ୍ଗେ ସାଙ୍ଗେ ଆମର୍ ଖାଇବାର ଆବଶ୍ୟକତା ବି ପୂରଣ କରିଥିସି। କାଁ କରିବେଲେ ଆମେ ରାଶିକେ ତେଲ ହିସାବରେ ବ୍ୟବହାର କରସୁଁ, ତା ସାଙ୍ଗେ ସାଙ୍ଗେ ଆମର୍ ପର୍ବପର୍ବାଣୀତି ପିଠାପଣାରେ ରାଶି ବି ଲାଗ୍ସି। ଆର୍ ଆଜିକାଲି ଆମର୍ ଯେନ୍ ଖାଇବା ଜିନିଷ୍ମାନେ ଅଛେ ସେନେ ବି ଆମର୍ ରାଶିର ବ୍ୟବହାର ହେଉଛେ। ତ ଇଥିଲାଗି ଆମ୍କେ ରାଶି ଚାଷ କରବାକେ ପଡ଼୍ବା, ରାଶିର ଉତ୍ପାଦନକେ ବଢ଼େଇବାକେ ପଡ଼୍ବା। ତ ଆମେ କେନ୍ତା କରି ଚାଷ କଲେ ଇ ରାଶି ଚାଷ ଠିକ୍ ହିସାବରେ ହେଇପାର୍ବା, ଉନ୍ନତ ପ୍ରଣାଳୀରେ ଆମେ ରାଶି ଚାଷ କରିପାର୍ମା, ସେ ବିଷୟରେ ଆମର୍ ଚାଷୀ ଭାଇମାନେ ଜାନ୍ବା ଦରକାର। ସବୁ ଚାଷ ଭଳିଆ ଆମର୍ ରାଶି ଚାଷରେ ବି କେନ୍ତା କରି କୁଡ଼ାକୁଷା କଲେ, କେନ୍ତା କରି ତଷାତୁଷି କଲେ ଠିକ୍ ହିସାବରେ ହେଇପାର୍ବା, ସେ ବିଷୟରେ ଆମର୍ ଚାଷୀ ଭାଇମାନେ ନିହାତି ଜାନ୍ବାର୍ ଦରକାର। ତ ପ୍ରଥମ କଥା ହେଲା, ଯେନ୍ ଜମିତି ଆମେ ରାଶି ଚାଷ କରୁଛୁଁ, ଭଲ୍ କରି ତଷି ଦେଇକରି ସେ ମାଟିକେ ଗୁଣ କରିଦେମା। ଗୁଣ କରିଦେଲା ପରେ ଆମେ ତାକେ କପର ମାରିକରି ସେ ଜମିକେ ସମତୁଲ କରିଦେବାର ଦରକାର। ସମତୁଲ କରି ସାରିଲା ପରେ ଆମେ ହେକ୍ଟର ପିଛା ବେଲେ 2.5 ଏକରକେ 5 ଟନ୍ କମ୍ପୋଷ୍ଟ ବ୍ୟବହାର କରିବା କଥା। ଆର୍ ଗୋଟେ କଥା ହେଲା, ଆମେ ଯଦି ବର୍ଷା ଦିନେ ଚାଷ କରୁଛୁଁ ବେଲେ ଆମେ ଉଚ୍ଚା ଜମିରେ ଚାଷ କରିବା କଥା, ଆରୁ ଖରାଦିନେ ଯଦି ଚାଷ କରୁଛୁଁ ବେଲେ ଯେନ୍ ଜମିତି ପାଣିର ସୁବିଧା ଥିବା, ଜଳସେଚନର ସୁବିଧା ଥିବା, ସେ ଜମିତି ଆମେ ରାଶି ଚାଷ କରବା କଥା। ଆର୍ ଗୋଟେ କଥା, ଆମର ଚାଷୀ ଭାଇମାନେ ବିଶେଷ କରି ଧ୍ୟାନ ଦେବାର ଦରକାର, ଯେନ୍ ଜମିତି ପାଣି ଜମି କରି ରହୁଛେ ସେ ଜମିତି ରାଶି ଚାଷ ନାଇଁ କରବା କଥା। ଆମେ ଢିପ୍ ଜମି ହଉ, ଯେନ୍ ଜମି ଉଚ୍ଚାରେ ଅଛେ, ସେ ଜମିତି ଯଦି ଆମେ ରାଶି ଚାଷ କର୍ମା, ଆମର ରାଶି ଚାଷଟା ଠିକ୍ ହିସାବରେ ହେଇପାର୍ବା। ତ ଯେତେବେଲେ ଆମେ ବିହନ ବୁନ୍ମା, ଆମେ ବିହନକେ ବିଶୋଧନ କରବାର ଜରୁରୀ। ଆରୁ ଆପଣମାନେ ତ ଜାଣିଥିବେ ଆମର ଯେନ୍ ରାଶି ମଞ୍ଜି ଅଛେ, ରାଶି ବିହନ ଅଛେ, ବହୁତ ଛୋଟ ଛୋଟ ହେଇଥିବାର କାରଣରୁ ଆମେ କାଣା କରିବା କଥା, ସେ ରାଶି ବିହନ ସାଙ୍ଗେ କିଛି ମାଟିକେ ଗୁଣ କରି ମିଶେଇ କରି ଆମେ ଧାଡ଼ିକେ ଧାଡ଼ି 1 ସେଣ୍ଟିମିଟର ହିସାବରେ ଆମେ ଲଗେଇବାର କଥା। ଆର୍ ଗୋଟେ କଥା ଆମେ ଧ୍ୟାନ ଦେବା କଥା, ଗଛକେ ଗଛ ଦୂରତା 10 ସେଣ୍ଟିମିଟର, ଆଉ ଚଉଡ଼ା 1 ସେଣ୍ଟିମିଟର ଭିତରେ ହେଇଥିଲେ ରାଶି ଗଛ ଠିକ୍ ହିସାବରେ ଉଠିପାରସି। ଆମେ ଯଦି ଠିକ୍ ଧାଡ଼ିକେ ଧାଡ଼ି ବୁନ୍ମୁ ବେଲେ ଆମେ ଔଷଧ ପକେଇବା ଲାଗି, ଘାସ ଘିଚବା ଲାଗି ଆମକେ ସୁବିଧା ହେସି। ତ ଆମେ ଯଦି ରାଶି ଲଗଉଛୁଁ, ଆମର ଚାଷୀ ଭାଇମାନେ ଜାଣିବା ଦରକାର, 1 ହେକ୍ଟର ଜମି ଲାଗି, 1 ହେକ୍ଟର ଜମି ବେଲେ 2.5 ଏକର ଜମି ଲାଗି ଆମକେ ପାଖାପାଖି 7 କେଜି ରାଶି ଆବଶ୍ୟକ ହେଇଥିସି। ଏଇଟା ତ ଗଲା ଆପଣମାନେ କେନ୍ତା କରି ଜମିକେ ପ୍ରସ୍ତୁତ କରିବେ, କେନ୍ତା କରି ବିହନ ଲଗାବେ, ତାର ପରବର୍ତ୍ତୀ ଅବସ୍ଥାରେ ଆପଣ କେନ୍ତା କରି ସାର ପ୍ରୟୋଗ କରିବେ, ଏ ବିଷୟରେ ବି ଆମର ଚାଷୀ ଭାଇମାନେ ଜାଣିବାର ଦରକାର। ଆମର ଏ ରାଶି ଚାଷଟି ଅଧିକ ପରିମାଣରେ ଖାଦ୍ୟ ଦରକାର ପଡ଼ିଥିସି, ସେଥିଲାଗି ଆମେ ସାର ବି ଦେବାର ଜରୁରୀ। ପ୍ରଥମ କଥା ତ ହେଲା, ଆମର ଯେନ୍ ଚାଷୀ ଭାଇମାନେ ରାଶି ଚାଷ କରୁଛନ୍, ସେମାନେ ଜୈବିକ ସାରର ପ୍ରୟୋଗ କରିବା କଥା। ଜୈବିକ ସାର ପ୍ରୟୋଗ କରିବା ସାଙ୍ଗେ ସାଙ୍ଗେ ଆମେ 1 ହେକ୍ଟର ଜମିତି ଯବକ୍ଷାର ଯାନ 30 କେଜି, ଫସ୍ଫରସ 20 କେଜି, ପଟାସ 20 କେଜି, ଏଇ ହିସାବରେ ଯଦି ଆମେ ପ୍ରୟୋଗ କର୍ମା, ଆମର ରାଶି ଚାଷଟା ଠିକ୍ ହିସାବରେ ହେଇପାର୍ବା। ଆର୍ ଗୋଟେ କଥା, ଯେତେବେଳେ ଆମେ ରାଶି ମଞ୍ଜି ବୁଣୁଛୁ, ସେତେବେଳେ ଯବକ୍ଷାରଜାନ ଆର୍ ଫସ୍ଫରସ୍କେ ମିଶେଇ କରି ଆର୍ ପଟାସ ଖାଦ୍ୟ ସାର ହିସାବରେ ବିହନ ବୁଣିଲା ବେଳେ ମାଟିରେ ପ୍ରୟୋଗ କରିବା କଥା। ସବୁ ଚାଷ ଭଳିଆ ଆମର ରାଶି ଚାଷଟି ବି ଗୋଟେ ରୋଗ ପୋକର ସମସ୍ୟା ଥିସି। ତ ଇନେ ମୁଖ୍ୟ ରୋଗ ମାନେ ହେଲା ପତ୍ରଖିଆ ରୋଗ, ଫଲବିନ୍ଧା ରୋଗ ଆର୍ ସାଁବାଳୁଆ, ଯେନ୍ଟାକି ଆମେ ଭୁର୍ସା କିରା କହିସୁଁ। ଇ କିରା ମାନେ ଆମର ରାଶି ଚାଷକେ ବହୁତ କ୍ଷତି କରସନ୍। ତ ଆମେ ଯଦି ଇମାନକେ ଦମନ କର୍ମା ବେଲେ ଆମ ରାଶି ଚାଷ ଠିକ୍ ହିସାବରେ ହେଇପାର୍ବା। ଆମର ଯେନ୍ କିରା ମାନେ ଅଛନ୍, ଗୋଟେ ହେଲା ମଜମଜିଆ ଭୁର୍ସା କିରା, ସାଁବାଳୁଆ, ଇମାନ ଲାଗିଲେ ପତ୍ରକେ ସବୁ ଜାଲି ଜାଲି କରିଦେସନ୍।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ଓଡ଼ିଆ ଆଧୁନିକ ଗୀତ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ। ଏବେ ଆସନ୍ତୁ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ପଞ୍ଚଦଶ ଛନ୍ଦର ଶେଷ ଭାଗରେ ମଧୁସଜ୍ଜା ଗୃହରେ ପ୍ରଶଂସା କରି ରାମ ସୀତାଙ୍କୁ ବିଭିନ୍ନ ଋତୁ ରୂପରେ ବର୍ଣ୍ଣନା କଲେ। ପ୍ରଥମେ ସଂଶୟ ମେଘର ଉଦୟ ହେତୁ ସୀତା ବର୍ଷାକାଳ ଭଳି ଦିଶିଲେ ଓ ସଂଶୟ ଦୂର ହେବାରୁ ଶରତକାଳର ନିର୍ମଳ ଭାବ ଆସିଲା। କାଶତଣ୍ଡି ଫୁଲ ପରି ତାଙ୍କ ମୁଖରେ ହସର ବିକାଶ ହେଲା। ସୀତାଙ୍କର ହାସକୁ କାଶତଣ୍ଡି ଫୁଲ ସହ ତୁଳନା କରି ଭଞ୍ଜ ଏଠି ସୀତାଙ୍କ ସରଳ ସ୍ୱଚ୍ଛ ଚରିତ୍ରର ସୂଚନା ଦେଉଛନ୍ତି। ଶଯ୍ୟାରୂପୀ ପୁଷ୍କରିଣୀରେ ପୁଲକିତା ସୀତା ବିରାଜିତା ହେଲେ। ଶ୍ରୀରାମ ସୀତାଙ୍କୁ କହିଲେ, ହେ ସାରସଦୃଶା ଅର୍ଥାତ୍ ପଦ୍ମଲୋଚନା, ତୁମେ ତୁଷାରଦୃଶା ଅର୍ଥାତ୍ ହେମନ୍ତ ଋତୁ ଭଳି, ତୁମ ବଦନ ଚନ୍ଦ୍ର ସହ ତୁଳିତ ହୁଏ, ଚନ୍ଦ୍ର ଶୀତଳ, ତେଣୁ ତୁମେ ଶୀତକାଳ ଭଳି। ତୁମ ଅଧରରେ ମଧୁ ବା ଅମୃତ ରହିଛି। ବସନ୍ତକୁ ମଧୁମାସ କୁହାଯିବାରୁ ତୁମେ ବସନ୍ତ ଋତୁ ଭାବ ଧରିଛ। ତୁମ ବକ୍ଷ୍ୟଦେଶ ଗିରିସମ ବା ପର୍ବତ ଭଳି, ଏଥିରୁ ଗ୍ରୀଷ୍ମ ଋତୁ ସୂଚିତ ହେଉଛି। ଏତିକିବେଳେ ପ୍ରଭାତ ହେଲା। ବେଶ୍ୟା ଭଳି ପୂର୍ବ ଦିଗ ଚନ୍ଦ୍ରଙ୍କ କୂଳକୁ ପରିତ୍ୟାଗ କରି ସବିତା ବା ସୂର୍ଯ୍ୟଙ୍କ ଭାବରେ ମଜିଲା, ପଦ୍ମିନୀ ବା ପଦ୍ମ ଅସତୀ ଭଳି। ସୂର୍ଯ୍ୟଙ୍କ ଯୋଗୁଁ ବିକଶିତ ହୋଇ ମଧ୍ୟ ସେ ଭ୍ରମରକୁ ଉପଭୋଗ ଦିଏ। କୂଳଟା ଭଳି ବିକର୍ତ୍ତନ ବା ସୂର୍ଯ୍ୟଙ୍କୁ ଉଲ୍ଲାସ ବା ଆନନ୍ଦ ଦେଇ ଭୃଙ୍ଗ ବା ଭ୍ରମରର ଚୁମ୍ବନକୁ ସେ ଗ୍ରହଣ କଲା। ଚନ୍ଦ୍ର ଓ ସୂର୍ଯ୍ୟ ଭଳି ଦେବତାଙ୍କ ବେଶ୍ୟାଶକ୍ତି କଥା ସତ୍ୟବାକ୍ ବା କାକମାନେ କା କା କରି ଗାଇ ବୋଲିଲେ। ସେହି ବାୟସ ବା କୁଆ ମହାଜନ ସାହୁକାର ଭଳି ହେଲା ଓ ଅତ୍ୟାଚାରିତ ଖାତକ ଭଳି ରାତ୍ରିଚର ପେଚା ବୃକ୍ଷ କୋଡ଼ରେ ଲୁଚି ରହିଲା। ଏଠି ଉପେନ୍ଦ୍ର ଭଞ୍ଜଙ୍କ ସାମାଜିକ ଦୃଷ୍ଟିଭଙ୍ଗୀଟିକୁ ଲକ୍ଷ୍ୟ କରନ୍ତୁ। ସେ ସମୟର ମହାଜନ ଖାତକ କଥା ମଧ୍ୟ ସେ ସୁବିଧା ପାଇ କାବ୍ୟ ମଧ୍ୟରେ ବର୍ଣ୍ଣନା କରିଦେଇଛନ୍ତି। ନିଜର ସତୀତ୍ୱ ଅଭିମାନରେ କୁମୁଦ ବା କଇଁ ଜଣେଇ ଦିଏ ଯେ ସେ ଚନ୍ଦ୍ର ଉଦୟରେ ବିକଶିତ ଏବଂ ଅସ୍ତବେଳେ ମୁଦିତ ହୁଏ। ଭ୍ରମର ଆସି ଫେରିଯାଏ ଓ ବ୍ୟର୍ଥତାରେ ଚିତ୍କାର କରି ସେ କୁମୁଦ ପାଖରେ ଘୁରି ବୁଲେ ସିନା କଇଁ କେବେ ଅସତି ହୁଏ ନାହିଁ। ଧୀର ବା ମନ୍ଦ ପବନ ମନ୍ଦଗୁଣ ଆଶ୍ରୟ କରି ପୁଷ୍ପବତୀ ପୁଷ୍ପର ବାସ ହରଣ କରୁଛି। ଲତା ପୁଷ୍ପବତୀ ହୋଇ ମଧ୍ୟ ମଦ୍ୟପି ଭ୍ରମର ସହିତ କେଳି କରୁଛି। ବାହ୍ୟ ପ୍ରକୃତିର ଏହି ଉଚ୍ଛୃଙ୍ଖଳିତ ଶୃଙ୍ଗାର ବର୍ଣ୍ଣନା ଦେଇ ମଧୁସଜ୍ଜା ଗୃହରେ ସାଇତ ରାମ ସୀତାଙ୍କର ଏକନିଷ୍ଠ ଦାମ୍ପତ୍ୟ ତଥା ପବିତ୍ର ଶୃଙ୍ଗାରର ମହିମା

ତାହାକୁ ଅଧିକ ଉଜ୍ଜ୍ୱଳ କରିଛନ୍ତି କବି ସମ୍ରାଟ। ବାହାରର ଅଶାନ୍ତ ତଥା ବିଶୃଙ୍ଖଳିତ ପ୍ରକୃତିର ନଗ୍ନ ବିଭୂତି ଓ ଭିତରେ ଶାନ୍ତ ଶୃଙ୍ଖଳିତ ଶୃଙ୍ଗାର ଜୀବନର ଶାଶ୍ୱତ ଅନୁଭୂତି ବର୍ଣ୍ଣନାରେ ଭଞ୍ଜ ସଫଳ ହୋଇଛନ୍ତି। ବେଶ୍ମ ବା ଗୃହରେ ପ୍ରଦୀପ ମଳିନ ହୋଇଯାଉଛି, ଚାହିଁଦେଇ କ୍ଲାନ୍ତ ଶ୍ରୀରାମଙ୍କ ପାଶରୁ ବାହାରି ଆସିଲେ ବୈଦେହୀ। ବାମଦେବ ଅର୍ଥାତ୍ ଶିବଙ୍କ ଅରି ବା ଶତ୍ରୁ କାମଦେବ ସତେ ଯେପରି ରଣରେ ପରାଜିତ ହୋଇଛି, କାନ୍ତ ଓ କାମିନୀଙ୍କ କାମନା ସମ୍ପୂର୍ଣ୍ଣ ଭାବେ ପ୍ରଶମିତ ହୋଇଛି।

ବାମଦେବ ଅର୍ଥାତ୍ ଶିବଙ୍କ ଅରି ବା ଶତ୍ରୁ କାମଦେବ ସତେ ଯେପରି ରଣରେ ପରାଜିତ ହୋଇଛି, କାନ୍ତ ଓ କାମିନୀଙ୍କ କାମନା ସମ୍ପୂର୍ଣ୍ଣ ଭାବେ ପ୍ରଶମିତ ହୋଇଛି। ଧୀର ଗତି କରି ସୀତା ବାହାରନ୍ତେ ପାଦରେ ଥିବା ବଳି ବା କଙ୍କଣର ଅଳ୍ପ ଝୁମୁଝୁମୁ ସ୍ୱର ପରାଜିତ ରାଜାର ରହି ରହି ବାଜୁଥିବା ତୁରି ଭଳି ମନେ ହେଉଛି। ମନର ଚଞ୍ଚଳତା ହେତୁ ସୀତା ବାମ ଓ ଦକ୍ଷିଣକୁ ଚାହିଁବାରୁ ମନେ ହେଉଛି ଦୁଇ ଦିଗରୁ କାମଦେବ ନୀଳୋତ୍ପଳ ବା ନୀଳ ପଦ୍ମସ୍ୱର ବିନ୍ଧିଲା କି। ସୀତାଙ୍କୁ ଚାରିପାଶ୍ୱରେ ବେଢ଼ି ଯାଇଛନ୍ତି ସଜନୀମାନେ, ପରିହାସ ନ କରି ଶୀଘ୍ର ବେଶ କରିଛନ୍ତି ଯେପରି ଗୁରୁଜନମାନେ କିଛି ଜାଣିବେ ନାହିଁ। ତାମ୍ବୁଳ ବା ପାନ ଦେଇ ଓଷ୍ଠର ଚିହ୍ନ ଓ ମକରୀ ଚିତ୍ର ଆଙ୍କି ଗଣ୍ଡ ଦେଶର ଚିହ୍ନକୁ ଲୋପ କରିବା ପାଇଁ ଯତ୍ନ କରିଛନ୍ତି ସେମାନେ। ମଧୁଶଯ୍ୟା ସମୟର ଏହିପରି ଅପୂର୍ବ ସୁନ୍ଦର କାବ୍ୟମୟ ବର୍ଣ୍ଣନା ସହିତ ଏଇଠି ଶେଷ ହେଉଛି କାବ୍ୟର ପଞ୍ଚଦଶ ଛାନ୍ଦ।

ଶ୍ରୋତାବନ୍ଧୁ, ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଲଭ୍ ମାଷ୍ଟର କଥାଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ଶାନ ଓ ତପୁ ମିଶ୍ର। ଗୀତ ରଚନା ନିଜମ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଇଡିଅଟ୍ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଗୁଡ଼ଲି ରଥ ଓ ତପୁ ମିଶ୍ର। ଗୀତ ରଚନା ନିମାଇ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଗୁଡ଼ଲି ରଥ।

ଶ୍ରୋତାବନ୍ଧୁ ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ହାଉସଫୁଲ ଟୁ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ମମତା ଶର୍ମା ଓ ସୁଖବିନ୍ଦର ସିଂ। ଗୀତ ରଚନା ସମୀର ରଞ୍ଜନ। ସଙ୍ଗୀତ ନିର୍ଦ୍ଦେଶନା ସଜିତ ୱାଜିଦ।

କଥାଟି ପ୍ରଚାର କରୁଛୁ ଗୁଲାବ ଗ୍ୟାଙ୍ଗ କଥାଚିତ୍ରରୁ। କଣ୍ଠଶିଳ୍ପୀ କୌଶିକ, ଗୀତ ରଚନା ନେହା ଶର୍ମା, ସଙ୍ଗୀତ ନିର୍ଦ୍ଦେଶନା ଶମିକ ସେନ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଏବେ ଆସନ୍ତୁ ଶୁଣିବା ଆମ କେନ୍ଦ୍ର ଦ୍ୱାରା ପ୍ରାୟୋଜିତ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

ମନ ଝରକାକୁ ଖୋଲି ଦେଇ ଶୁଣ ଖୋଲା ଝରକାର କଥା ଉପସ୍ଥାପନାରେ ମୁଁ ଅନୁପମା ସ୍ୱାଗତ ଘେନହେ ଶ୍ରୋତା। କିଛି ଜଣା କିଛି ଅଜଣା କଥା ପୁଣି କିଛି ଗୀତ ନେଇ ଆସିଛି ଆଜି ମୁଁ ତୁମ ସହ ମୋର ଭାବ ଯୋଡ଼ିବାର ପାଇଁ। ଶ୍ରୋତାବନ୍ଧୁ, ଆଜି ଖୋଲା ଝରକାର ଏହି ଅଧ୍ୟାୟକୁ ନେଇ ମୁଁ ଅନୁପମା ଆପଣମାନଙ୍କୁ ସ୍ନେହ ସମ୍ମାନ ଭରା ସ୍ୱାଗତ ଜଣାଉଛି। ଶ୍ରୋତାବନ୍ଧୁ, ଆମେ ସମସ୍ତେ ବର୍ତ୍ତମାନ ଏମିତି ଏକ ନାହିଁ ନଥିବା ଗରମରେ କଷ୍ଟ ପାଉଛେ। ଭାବିଲା ବେଳକୁ ଭାରି କଷ୍ଟ ଲାଗୁଛି। ଆସ୍ତେ ଆସ୍ତେ ଗ୍ରୀଷ୍ମ ପ୍ରବାହ ପ୍ରଚଣ୍ଡରୁ ପ୍ରଚଣ୍ଡ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ବାରମ୍ବାର ବିଦ୍ୟୁତ୍ କାଟ ଓ କାଳବୈଶାଖୀ ଆମମାନଙ୍କର ଜୀବନଯାପନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କଲାଣି କହିଲେ କିଛି ଭୁଲ ହେବ ନାହିଁ। ଏଭଳି ପରିସ୍ଥିତି ଆମ ସମସ୍ତଙ୍କ ଉପରେ ଏମିତି ପ୍ରଭାବ ବିସ୍ତାର କଲାଣି ଯେ ଆଗାମୀ ଦିନରେ ଏହାର ପ୍ରତିକାର କଥା ଯଦି ଆମେ ଚିନ୍ତା ନ କରିବା ତାହେଲେ ବୋଧହୁଏ ଜଳବାୟୁର ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ ଓ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗର କୁପ୍ରଭାବ ଆମମାନଙ୍କୁ ଏକ ଅଜଣା ବିପଦରେ ପକାଇ ଜୀବନକୁ ଯନ୍ତ୍ରଣାଦାୟକ କରିବ। ଏଥିରେ ଆଉ କିଛି ଭାବିବାର ନାହିଁ। ତାହେଲେ ଶ୍ରୋତାବନ୍ଧୁ, ଏ ସମସ୍ତ ସମସ୍ୟାର ସମାଧାନ ଆମ ହାତରେ ଅଛି ନା ନାହିଁ, ଏହା ବିବେଚନା କରି ଭବିଷ୍ୟତ ପାଇଁ ସଜାଗ ହେବାର ଆବଶ୍ୟକତା ଅଛି। ଅବଶ୍ୟ ଦୈବୀ ପୂର୍ବପାକର ମୁକାବିଲା କରିବା ଆମ ପକ୍ଷରେ ସମ୍ଭବ ନୁହେଁ। ଆମର ଏମିତି ଶକ୍ତି ନାହିଁ ଯେ ଆମେ ଘୂର୍ଣ୍ଣିଝଡ଼କୁ ବନ୍ଦ କରିଦେଇପାରିବା, ବିଜୁଳି ଓ ବଜ୍ରପାତକୁ ରୋକିଦେଇପାରିବା, ସୂର୍ଯ୍ୟଙ୍କ ପ୍ରଖର କିରଣକୁ ରୋକିଦେଇପାରିବା। ତାହେଲେ ଏସବୁ ପ୍ରାକୃତିକ କ୍ରିୟାକୁ ଯଦିଓ ରୋକିପାରିବାର ଶକ୍ତି ଆମ ପାଖରେ ନାହିଁ, ତଥାପି ତା'ର ମୁକାବିଲା କରିବାର ଉପାୟଟି ନିଶ୍ଚୟ ଭାବରେ ଆମ ହାତରେ ଅଛି। ଆସନ୍ତୁ ଏ ସମସ୍ତ ସମସ୍ୟାଗୁଡ଼ିକର ନିରାକରଣ ପାଇଁ ଉଦ୍ୟମ କରିବା।

ଉପରେ ଏମିତି କୁପ୍ରଭାବ ପକାଉ ଚାଲିଛି ଯେ ତାହା ଭାବିଲା ବେଳକୁ ନିଶ୍ଚିତ ଭାବରେ ଭାରି ଦୁଃଖ ଲାଗେ। ତାହେଲେ ଆମେ ଯଦି ଆମ ଜୀବନଯାପନ ଉପରେ ଯେଉଁ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେଉଛେ ସେ ସମସ୍ତ ପାଇଁ ଆମେ ହିଁ ଦାୟୀ। ଯଦି ଆମେ ହିଁ ଆମର ଦୁରାବସ୍ଥା ପାଇଁ ଦାୟୀ, ତାହେଲେ ଆମେ ଆମର ସୁବ୍ୟବସ୍ଥା ପାଇଁ ସଚେତନ ହେବାରେ କେଉଁଠି ଅସୁବିଧା ରହିଲା।

ଶ୍ରୋତାବନ୍ଧୁ, ଇତିହାସର ପୃଷ୍ଠାକୁ ଅବଲୋକନ କଲେ ଆମେ ଜାଣୁ ଯେ ପ୍ରକୃତିର ପରିବର୍ତ୍ତନର ଶୀଳ ପ୍ରକ୍ରିୟା ସୃଷ୍ଟି ସର୍ଜନା କାଳରୁ ନିରନ୍ତର ଆବହମାନ ପ୍ରବାହମାନ ପ୍ରାକୃତିକ ଅସନ୍ତୁଳନତା ଯୁଗ ଯୁଗ ଧରି ବିପର୍ଯ୍ୟୟର କାରଣ ହୋଇଛି। କୁହାଯାଏ ଡାଇନୋସର ଭଳି ବିରାଟକାୟ ପ୍ରାଣୀ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଏ ଜୀବଜଗତରୁ ଲୋପ ପାଇଥିଲା, ତାହେଲେ ପରବର୍ତ୍ତିତ ସମୟ ସ୍ରୋତରେ ଏ ସଂସାରର କ'ଣ ଯେ ଅବସ୍ଥା ହେବ ତାହା କୁହାଯାଇ ନପାରେ। ଯାହା ସବୁ ପ୍ରାକୃତିକ ସେ ସମସ୍ତ ଆଜି ମଧ୍ୟ ତାଙ୍କର ମୌଳିକତା ବଜାୟ ରଖିଛନ୍ତି। ମାଟି, ପାଣି, ପବନ, ଆକାଶ ନିଜ ନିଜର ତତ୍ତ୍ୱକୁ ଏଯାବତ୍ ଅକ୍ଷୁର୍ଣ୍ଣ ରଖିଛନ୍ତି। ଏ ସମସ୍ତ ନିଜ ନିଜ ଧର୍ମରେ ବର୍ତ୍ତମାନ ମଧ୍ୟ ପରିଚାଳିତ। କେଉଁ ଆବାହମାନ କାଳରୁ ସୃଷ୍ଟି ସର୍ଜନା ହେବା ଦିନଠାରୁ ଏ ସମସ୍ତ ପ୍ରକୃତି ସହିତ ଜଡ଼ିତ। ଏଇଠି ସ୍ୱତଃ ଆମ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ ମନ ଭିତରେ ଉଙ୍କି ମାରିବା ସ୍ୱାଭାବିକ ଯେ ଯେଉଁ ସମସ୍ତ ପ୍ରାକୃତିକ ତା'ର କୌଣସି ପରିବର୍ତ୍ତନ ହେଉନାହିଁ, କିନ୍ତୁ ଯାହା ସବୁ କୃତ୍ରିମ ସେ ସମସ୍ତଙ୍କର ସ୍ଥାୟିତ୍ୱ ଦୀର୍ଘସ୍ଥାୟୀ ହେବା ଏହା କୁହାଯାଇପାରିବ ନାହିଁ। ଏହି କୃତ୍ରିମ ଆମ ମଣିଷକୃତ ବୈଜ୍ଞାନିକ ଆବିଷ୍କାର ଯଦିଓ ଆମମାନଙ୍କର ଜୀବନଯାପନରେ ଅନେକ ସୁନ୍ଦରତା ଭରିଏ ଦେଇଛି, ତଥାପି ତାହା ଯେ ଆମମାନଙ୍କର କଲ୍ୟାଣକାରୀ ଏହା ଆମେ ବିଶ୍ୱାସ କରିବା ଭୁଲ ହେବ। ବୈଜ୍ଞାନିକ ଜ୍ଞାନକୌଶଳରେ ଯେତେ ସବୁ ପଦାର୍ଥ ଆଜି ଆମର ଜୀବନଧାରଣ ଉପଯୋଗୀ, ତାହା ଯଦିଓ ଆମ ଜୀବନକୁ ସରଳ ଓ ସ୍ୱଚ୍ଛନ୍ଦପୂର୍ଣ୍ଣ କରିଛି, ତଥାପି ତା'ର ପାର୍ଶ୍ୱ ପ୍ରତିକ୍ରିୟା ଆମ ଜୀବନଯାପନରେ ଏକ ଅନ୍ତରାୟ ସୃଷ୍ଟି କରୁଛି।

ଏହା ତର୍ଜମା କଲେ ଆମେ ବିଭିନ୍ନ କ୍ଷେତ୍ରରେ ପାଇପାରିବା। ତାହେଲେ ଶ୍ରୋତାବନ୍ଧୁ, ଆମେ କ'ଣ ଆମ ଜୀବନରେ କୃତ୍ରିମତାକୁ ପରିତ୍ୟାଗ କରି ପ୍ରାକୃତିକ ସାଧନକୁ ନେଇ ସୁସ୍ଥ ସମସ୍ୟାବିହୀନ ଜୀବନ ଅତିବାହିତ କରିପାରିବା ନାହିଁ? ଆସନ୍ତୁ ଏହା ଉପରେ ତର୍ଜମା କରି ସଚେତନ ହେବା।

ଶ୍ରୋତାବନ୍ଧୁ, ଆଜି ହେଉଛି ମଇ ମାସ 28 ତାରିଖ। ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ରାଜନୈତିକ ଇତିହାସରେ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ନଜର ପକାଇବା ଆଜି ଦିନର କିଛି ପ୍ରମୁଖ ଐତିହାସିକ ଘଟଣାବଳୀ ଉପରେ। 1883 ମସିହା ଆଜିର ଦିନରେ ମହାରାଷ୍ଟ୍ରର ଭାଗୁରଠାରେ ଜନ୍ମଗ୍ରହଣ କରିଥିଲେ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ତଥା ରାଜନୈତିକ ଦାର୍ଶନିକ ବିନାୟକ ଦାମୋଦର ସାବରକର, ଯାହାଙ୍କୁ ଆମେ ବୀର ସାବରକର ଭାବେ ଜାଣୁ। ସେ ଅଭିନବ ଭାରତ ସୋସାଇଟି ଗଠନ କରିବା ସହ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲେ। ଶ୍ରୋତାବନ୍ଧୁ, 1948 ମସିହା ଆଜିର ଦିନରେ ଦେଶର ବିଭିନ୍ନ ଦେଶୀୟ ରାଜ୍ୟଗୁଡ଼ିକୁ ଏକାଠି କରି ମଧ୍ୟ ଭାରତ ୟୁନିୟନ୍ ଗଠନ କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହି ଐତିହାସିକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ, ଯାହା ଅଖଣ୍ଡ ଭାରତ ଗଠନରେ ଏକ ବଡ଼ ପଦକ୍ଷେପ ଥିଲା। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରୟାଣ ପରେ ଆଜିର ଦିନରେ ନୂଆଦିଲ୍ଲୀରେ ଯମୁନା ନଦୀ କୂଳରେ ଥିବା ଶାନ୍ତିବନଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ଶ୍ରୋତାବନ୍ଧୁ, 1937 ଆଜିର ଦିନରେ ବିଶ୍ୱ ପ୍ରସିଦ୍ଧ ଗାଡ଼ି ନିର୍ମାତା କମ୍ପାନୀ ଭୋକ୍ସୱାଗନ୍ର ପ୍ରତିଷ୍ଠା ଦିବସ, 1961 ମାନବାଧିକାର ପାଇଁ ଲଢ଼ୁଥିବା ଆନ୍ତର୍ଜାତୀୟ ସଂଗଠନ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ ଆଜିର ଦିନରେ ଗଠିତ କରାଯାଇଥିଲା, 1918 ଆଜିର ଦିନରେ ଆଜରବାଇଜାନ୍ ଏବଂ ଆର୍ମେନିଆ ନିଜକୁ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲେ, 1964 ପାଲେଷ୍ଟାଇନ୍ର ସ୍ୱାଧୀନତା ପାଇଁ ପାଲେଷ୍ଟାଇନ୍ ଲିବରେସନ୍ ଅର୍ଗାନାଇଜେସନ୍ ବା PLOର ସ୍ଥାପନା ହୋଇଥିଲା।

କଥାରେ କଥାରେ ଗୀତରେ ଗୀତରେ ସମୟ ତ ଗଲା ସରି, ଖୋଲା ଝରକାକୁ ଏଇଠି ରଖିବା ଆଉ କରିବାନି ଡେରି। ଖୋଲା ଝରକାକୁ ନେଇ ଶ୍ରୋତାବନ୍ଧୁ ଚିଠି ଖଣ୍ଡେ ନିଶ୍ଚୟ ଦେବ, କଥା ଦିଅ ତୁମେ ଏ ଅନୁପମାକୁ ପାଶୁରୀ କେବେ ନ ଦେବ। ଶ୍ରୋତାବନ୍ଧୁ, ଆମକୁ ଚିଠି ପଠାଇବାର ଠିକଣାଟି ହେଲା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ପିନ୍କୋଡ଼ ନମ୍ବରଟି ହେଲା 7660001। ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣୁଥିଲେ ଆମ କେନ୍ଦ୍ରରୁ ପ୍ରସାରିତ ହେଉଥିବା ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା। ସମୟ ପୂର୍ବାହ୍ନ 11:11 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ଦିନ 12:00 ଶୁଣିବେ ହିନ୍ଦୀ କଥାଚିତ୍ର ଲିଖିତ ସୁଗମ ସଙ୍ଗୀତ। ଦିନ 12:30 ଶିଳ୍ପୀମାନେ ହେଲେ ବାଗ୍ମୀ ମିଶ୍ର, ପ୍ରଫୁଲ୍ଲ କର, ଭିକାରୀ ଚରଣ ବଳ ଓ ନିରୁପମା ମିଶ୍ର। ଚାଷର କଥା ଦିନ 1:10 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଦିନ 1:20। ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଏ ଥିଲା ଆଜି ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସୂଚନା। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଠିକ୍ ଦିନ 12:00। ସେତେବେଳ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀ ପାଟଣା ସମୟ ବର୍ତ୍ତମାନ ଦିନ 12 ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱିପ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଜବ୍ ୱି ମେଟ୍ କଥାଚିତ୍ରରୁ ଗାଇଛନ୍ତି ମୋହିତ ଚୌହାନ ଗୀତ ଇର୍ଶାଦ କାମିଲ ସଙ୍ଗୀତ ପ୍ରୀତମ

ଏଥର ଶୁଣନ୍ତୁ କଥାଚିତ୍ର ହମ୍ ତୁମ୍ହାରେ ହେ ସନମରୁ ଗାଇଛନ୍ତି ସୋନୁ ନିଗମ। ଗୀତ କାର୍ତ୍ତିକ ଅଗସ୍ତି, ସଙ୍ଗୀତ ବାଲି ବ୍ରହ୍ମ ଭଟ୍ଟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତ ସଞ୍ଜୟ ଝିଲ, ସଙ୍ଗୀତ ଯତୀନ ଲଲିତ, କଥାଚିତ୍ର ଖୁବ୍ ସୁରତ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ ଏସ୍ପି ବାଲସୁବ୍ରମଣ୍ୟମ୍ଙ୍କ କଣ୍ଠରେ। ଗୀତିକାର ହେଲେ ଦେବ କୋହଲି, ସଙ୍ଗୀତ ନିର୍ଦ୍ଦେଶନା ରାମ ଲକ୍ଷ୍ମଣ, କଥାଚିତ୍ର ହମ୍ ଆପକେ ହେଁ କୌନ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ବାଗ୍ମୀ ମିଶ୍ର, ଗୀତିକାର ହେଲେ ପ୍ରଫୁଲ୍ଲ କର।

0: इंक्वायरी को असमाधित नहीं छोड़ेंगे।
1: The National Testing Agency NTA has released revised examination dates and admit cards for the Common University Entrance Test Undergraduate CUET UG 2026 examinations. As per the NTA, examinations will now be conducted on the 31st of this month and the 6th and 7th of next month. The examination, which was scheduled for today, was rescheduled due to Eid ul-Adha. NTA said admit cards for candidates appearing for the test on Sunday have been released and they can be downloaded from the official website of NTA, cuet.nta.nic.in. The admit card for the remaining candidates whose examination is being scheduled on the 6th and 7th of next month will be released soon. Karnataka Chief Minister Siddaramaiah will submit his resignation to the Governor this afternoon. State Parliamentary Affairs Minister H.K. Patil informed this while leaving the breakfast meeting called by Siddaramaiah. He said Siddaramaiah has been told by the Congress High Command to resign and accordingly he will submit his resignation at Lok Bhavan. He further informed that D.K. Shivakumar will take over as the Chief Minister. Bharatiya Janata Party BJP leader from Punjab, Kewal Singh Dhillon, has been appointed as the state president of the party's Punjab unit today. He has been given the charge of Punjab unit by the party's national president, Nitin Naveen. Iran's Revolutionary Guards today said they targeted a U.S. base this morning in retaliation to American strikes near Bandar Abbas Airport. Tehran did not disclose the location of the base that was attacked, but Kuwait, a U.S. ally, said earlier it was responding to hostile missile and drone attacks. Today is the birth anniversary of great nationalist and freedom fighter Vinayak Damodar Savarkar, popularly called Veer Savarkar. Prime Minister Narendra Modi and Home Minister Amit Shah remembered the great leader on the occasion. The festival of sacrifice Eid ul-Adha or Bakrid is being celebrated with religious fervour and gaiety in various parts of the country today. People offered prayers in Eidgahs and mosques this morning. Later they exchanged Eid greetings. President Draupadi Murmu, Vice President C.P. Radhakrishnan and Prime Minister Narendra Modi greeted the people on the occasion. And with that we end this news bulletin.
2: ଆକାଶବାଣୀ ଭବାନୀ ପାଟଣା ଶୁଣନ୍ତୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।
3: ଯେନ୍ତା ଆମେ ଖାଇବା ଲାଗି ଭାତ ଡାଲ ତରକାରୀ ଦରକାର, ସେନ୍ତା ଇସବୁ ଜିନିଷ୍କେ ରାନ୍ଧବା ଲାଗି ଆମର ଗୋଟେ ତେଲର ଆବଶ୍ୟକତା ଅଛି। ଯଦି ଆମର ଘରେ ତେଲ ଟିକେ ନେଇଥିବା ବେଲେ ସେ ରନ୍ଧାବଢ଼ା ଠିକ୍ ହିସାବରେ ନେଇପାରେ। ତ ଯେନ୍ମାନେ ବି ରାନ୍ଧୁଛନ୍, ଘରେ ତେଲ ଟିକେ ଥିଲେ, ନୁନ୍ ଟିକେ ଥିଲେ, ତାଙ୍କର ମନଟା ଟିକେ ଉଷ ଠିକରି ଥିସି। ଖାଇବାର ତେଲ ଭିତରେ ତ ଭିନ୍ନ ଭିନ୍ନ ପ୍ରକାରର ତେଲ ଅଛେ। ସେ ଭିତରୁ ଗୋଟେ ତେଲ ହେଲା ସୂର୍ଯ୍ୟମୁଖୀ ତେଲ। ଆମେ ଯେନ୍ ସୂର୍ଯ୍ୟମୁଖୀରୁ ଯେନ୍ ତେଲ ପାଉଛୁଁ ସେଟା ଆମର ଶରୀର ପ୍ରତି ଭଲ୍ ହେ। ଇଟା ଖାଇବା ଦ୍ୱାରା କୌଣସି ପ୍ରକାର ଆମର ହାନି ନେଇ ହୁଏ। ସେଥିଲାଗି ଆମର ବହୁତ ଲୋକ ସୂର୍ଯ୍ୟମୁଖୀ ତେଲକେ ବ୍ୟବହାର କରୁଛନ୍। ଇ ଯେନ୍ ସୂର୍ଯ୍ୟମୁଖୀନୁ ଆମେ ଶତକଡ଼ା 45 ଭାଗ ଆମେ ତେଲ ପାଇଥିସୁଁ। ଯଦି ଆମେ ଗୋଟେ କେଜି ମଞ୍ଜିକେ ଆମେ ପେଡ଼ାମୁ ବେଲେ ଆମକେ 450 ଗ୍ରାମ ଆମେ ତେଲ ପାଇପାରସୁଁ। ଏତ୍କି ତେଲ ଆର୍ କେନ୍ସି ଜିନିଷରୁ ବି ନାଇଁ ବାହାରେ। ଇ ତେଲନେ ଭିଟାମିନ୍ ଏ, ଭିଟାମିନ୍ ଡି, ଭିଟାମିନ୍ ଇ, ଇସବୁ ଜିନିଷ ଥିସି। ତ ଯେନ୍ଟାକି ଆମର ଶରୀର ପକ୍ଷେ ଭଲ୍ ହେ। ଆମେ ଯେନ୍ ସୂର୍ଯ୍ୟମୁଖୀ ମଞ୍ଜିକେ ଆମେ ତେଲ ପେଡ଼ଉଛୁଁ, ତେଲ ପେଡ଼ାଇଲା ପରେ ଯେନ୍ଟା ଆମର ପିଡ଼ିଆ ବାହାରୁଛେ ସେଟା ଗୋଖାଦ୍ୟ ହିସାବରେ ବି ଆମେ ବ୍ୟବହାର କରୁଛୁଁ। ତ ସବୁ ଚାଷ ଭଳିଆ ଆମର ସୂର୍ଯ୍ୟମୁଖୀ ଚାଷ ନେ ବି ଗୋଟେ ମାଟିର ଆବଶ୍ୟକତା ଅଛେ। ଇ ଚାଷ କରବା ଲାଗି ଢିପ୍ ଜମି ହେଇଥିବା ଦରକାର। ଇ ଚାଷ ଲାଗି ବର୍ଷା ଦିନେ ନିଗିଡ଼ା ଦୋର୍ସା ବେଲେ ଢିପ୍ ଜମି ହେଇଥିବା ଦରକାର, ଆରୁ ଶୀତ ଦିନେ ଟିକେ ଦୋର୍ସା ମାଟି ହେଲେ ଇ ଚାଷଟା ଭଲ୍ ହେସି। ତ ଇ ଚାଷ କରବାର ଆଗରୁ ଆମେ କେନ୍ତା କରି ଜମିକେ ପ୍ରସ୍ତୁତ କର୍ମା ସେ ବିଷୟରେ ଆମର ଚାଷୀ ଭାଇମାନେ ନିହାତି ଜାଣିବା ଦରକାର। ପ୍ରଥମ କରି ଆମେ ଯେନ୍ ଜମିତି ସୂର୍ଯ୍ୟମୁଖୀ ଲଗାମା ସେ ଜମିକେ 4-5 ଥର ଭଲ୍ କରି ତସି ଦେଇକରି ଆମେ କପର ମାରି ଦେଇକରି ମ୍ୟାଟ୍କେ ଗୁଣ କରିଦେବାର ଦରକାର। ମ୍ୟାଟ୍ଟା ଯେତ୍କି ବତର ହେବା ସେତ୍କି ଭଲ୍ ଗଜା ହେବା। ଯେତେବେଳେ ପୁରା ବତର ହେଇଯିବା ସେତ୍କି ବେଳେ ଆମେ ସେ ଜମିନେ ଟିକେ ପୁରା ପ୍ୟାନ୍ ମଡ଼େଇ ଦେଇକରି 5-6 ଗାଡ଼ି ସଢ଼ା ଗୋବର ଖତ ଆମେ ବିଞ୍ଚି ଦେଇକରି ତସିକରି ସମାନ କରିକରି ଯଦି ଆମେ

0: ଇ ମଞ୍ଜି ଲଗାମା, ତେବେ ନିଶ୍ଚିତ ଭାବରେ ଆମର୍ ସୂର୍ଯ୍ୟମୁଖୀ ଚାଷ୍ଟା ସଫଲ ହେଇପାର୍ବା। ଇ ଯେନ୍ ସୂର୍ଯ୍ୟମୁଖୀ ଚାଷ୍ନେ ଆମ୍କେ ଏକର ପ୍ରତି 5 କିଲୋଗ୍ରାମ ମଞ୍ଜିର ଆବଶ୍ୟକ ହେସି। ଆମେ ଯେତେବେଲେ ଇ ମଞ୍ଜିକେ ଲଗାମା, ଆମେ ଭଲ୍ କରି ତାକେ ସଫା କରିଦେଇକରି ଆମେ ମଞ୍ଜି ଲଗାବାର୍ ଜରୁରୀ। ଆର୍ ଇ ମଞ୍ଜିକେ ବୁଣ୍ବାର୍ ଆଗରୁ 5-6 ଘଣ୍ଟା ଯଦି ପାନ୍ନେ ବତରେଇ କରି ରାତି ସାରା ଗୋଟେ ସମାନ ଜାଗାରେ ଖେଲେଇକରି ରଖ୍ମୁ, ଆର୍ ସକାଳେ ତାକେ ଯଦି ଲଗାମୁ, ନିଶ୍ଚିତ ଭାବରେ ଇ ଚାଷ୍ଟା ଭଲ୍ ହେଇପାର୍ବା। ସବୁ ବିହନ ଭଳିଆ ସୂର୍ଯ୍ୟମୁଖୀ ବିହନକେ ବି ଆମେ ବିଶୋଧନ କରବାର୍ ଜରୁରୀ। ତ ସବୁ ଫସଲ ଭଳିଆ ଆମର ସୂର୍ଯ୍ୟମୁଖୀ ଚାଷ୍ନେ ବି ସାରର ଆବଶ୍ୟକତା ଅଛେ। ଆମେ କେନ୍ତା କରି ସାର ପ୍ରୟୋଗ କଲେ, କେନ୍ ହିସାବରେ ସାର ପ୍ରୟୋଗ କଲେ ଆମର ସୂର୍ଯ୍ୟମୁଖୀ ଚାଷ ଭଲ୍ ହିସାବରେ ହେଇପାର୍ବା, ସେ ବିଷୟରେ ଆମର ଚାଷୀ ଭାଇମାନେ ନିହାତି ଜାଣବାର୍ ଦରକାର। ଆମେ ଯେତେବେଲେ ଇ ଚାଷ୍ କର୍ମା, ଇ ଯେନ୍ ସୂର୍ଯ୍ୟମୁଖୀନେ ଭଲ୍ ଦାନା ଧରବାର୍ ଲାଗି ଆମେ ଫସ୍ଫେଟ୍ ସାର ପ୍ରୟୋଗ କରବାର୍ ଜରୁରୀ। ଆରୁ ପଟାସ୍ ସାର ଯଦି ଆମେ ବ୍ୟବହାର କର୍ମା, ଇ ମଞ୍ଜିନେ ତେଲର ଅଂଶଟା ଅଧିକ ବଢ଼େଇଥିସି। ସେଥିଲାଗି ଆମେ ଏକର ପିଛା 20 କିଲୋଗ୍ରାମ ଯବକ୍ଷାର ଯାନ, 25 କିଲୋଗ୍ରାମ ଫସ୍ଫେଟ୍ ଆର 15 କିଲୋଗ୍ରାମ ପଟାସ୍ ପ୍ରୟୋଗ କରବାର୍ ଦରକାର। ଆମେ ଯଦି ଇସବୁ ହିସାବରେ ଯଦି ଆମେ ଚାଷ୍ କର୍ମା, ନିଶ୍ଚିତ ଭାବରେ ଆମର ଚାଷ୍ ଭଲ ହେବା, ଆମେ ସୂର୍ଯ୍ୟମୁଖୀ ଚାଷ୍ କରିକରି ଠିକ୍ ଅମଲ ପାଇପାର୍ମା, ଆରୁ ପଇସା 2ଟା ଠନ୍ ଠନ୍ ଆମେ ହାତେ ଧରିପାର୍ମା।
1: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।

ତାପ ତରଙ୍ଗ ହେଉଛି ପ୍ରକୃତିର ଏକ ଭୟାବହ ସତର୍କ ସଙ୍କେତ, ଯାହା ଆମକୁ ପରିବେଶ ସୁରକ୍ଷାର ଆବଶ୍ୟକତା ସ୍ମରଣ କରାଏ। ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଶକ୍ତିରୂପା ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ଆପଣମାନଙ୍କ ସହିତ ମୁଁ ଅଛି ସଂଘମିତ୍ରା ଦାସ। ନମସ୍କାର।

ଆପଣମାନଙ୍କ ପାଇଁ ରହିଛି ଆଜି କିଛି ଓଡ଼ିଆ ଲଘୁ ସଙ୍ଗୀତ। ସେଗୁଡ଼ିକ ହେଲା ଭସା ବାଦଲ, ଜୀବନ ମୋଡ଼ରେ, ସାତ ସୁର, ନଈସେ ପାରି ଆଉ ଛାତିରେ ଲେଖିଛି ତୋରି ନାଁ। ଆମ ଫୋନ୍ ନମ୍ବରଗୁଡ଼ିକ ହେଉଛି 2956232 2956628। ତେବେ ଶୀଘ୍ର ଶୀଘ୍ର ଫୋନ୍ କରନ୍ତୁ ଆଉ ଆପଣଙ୍କ ମନପସନ୍ଦର ଗୀତ ଶୁଣି ନିଅନ୍ତୁ। ଭଉଣୀମାନେ ତ ଚେଷ୍ଟା କରୁଛନ୍ତି, ଏଇଠି ଆସନ୍ତୁ ଆମ ପସନ୍ଦର ଗୋଟିଏ ଗୀତ ଶୁଣିବା।

ବର୍ତ୍ତମାନ ସମୟରେ ପୃଥିବୀର ତାପମାତ୍ରା ଦିନକୁ ଦିନ ବଢ଼ୁଛି। ଗ୍ରୀଷ୍ମ ଋତୁରେ ଅତ୍ୟଧିକ ତାପମାତ୍ରା ଓ ଗରମ ପବନର ପ୍ରଭାବକୁ ତାପ ତରଙ୍ଗ ବୋଲି କୁହାଯାଏ। ଏହା ଏକ ପ୍ରାକୃତିକ ବିପଦ ଯାହା ମନୁଷ୍ୟ ପଶୁପକ୍ଷୀ ଓ ପରିବେଶ ଉପରେ ଗଭୀର ପ୍ରଭାବ ପକାଏ।

0: ହ୍ୟାଲୋ
1: ସବୁ ଅଲଗା ଅଲଗା ଫଲ
0: ହ୍ୟାଲୋ ହ୍ୟାଲୋ ଶକ୍ତି ରୂପା ଫୋନ୍ ଇନ୍ ପ୍ଲିଜ୍ ନମସ୍ତେ ଲକ୍ଷ୍ମୀପ୍ରିୟା ସାହୁ କୋଉଠୁ କହୁଥିଲ ଆଉ ତମେ କଣ ପଢୁଛ କୋଉ କ୍ଲାସରେ ପଢୁଛ ୱାନରେ ପଢୁଛ ଆଉ କଣ କରୁଥିଲ ଏବେ ଫୋନ୍ ଲଗାଉଥିଲ ଆଜି କୋଉ ଗୀତ ଶୁଣିବ କୁହ ଆମ ପସନ୍ଦର ଆଉ ତମକୁ କଣ କରିବାକୁ ଭଲ ଲାଗେ ଗୀତ ଗାଅ ତମେ କଣ ସବୁ ଗୀତ ଗାଅ ଗୋଟେ ପ୍ରାର୍ଥନା ଗାଇବ ଆମେ ଶୁଣିବୁ ଗାଅ ତ

0: ସର୍ବଦା।
1: ତମେ କୋଉ ସ୍କୁଲରେ ପଢୁଛ? ଦ୍ରୋଣାଚାର୍ଯ୍ୟ ସ୍କୁଲରେ। ଆଉ ତମକୁ ଏବେ ଛୁଟି ହେଇଛି, କେମିତି ଲାଗୁଛି? ସ୍କୁଲ ଗଲେ ଭଲ ଲାଗୁଥିଲା ନା ଛୁଟି ହେଇଛି ଭଲ ଲାଗୁଛି? ସ୍କୁଲ ଗଲେ ଭଲ ଲାଗୁଛି। ସ୍କୁଲ ଗଲେ କ'ଣ ଭଲ ଲାଗୁଛି? ସାଙ୍ଗମାନଙ୍କ ସାଙ୍ଗରେ କଥା ହଉଛ, ଖେଳୁଛ, ନାଇଁ? ଆଉ ତମକୁ କ'ଣ ପଢ଼ିବାକୁ ଭଲ ଲାଗୁଛି?
0: ହିନ୍ଦୀର ଅ ଆ ଇ ବି ସି ଡି, ତାପରେ ହଉଛି କେ କ କି ୟୁ କୁ।
1: ହଁ, ତମେ ହିନ୍ଦୀ ବି ପଢୁଛ? ହଁ ହଁ। ଯେ ତମକୁ କ'ଣ ଭଲ ଲାଗେ, ହିନ୍ଦୀ ଭଲ ଲାଗେ କି ଇଂଲିଶ ଭଲ ଲାଗେ କି ଓଡ଼ିଆ?
0: ଓଡ଼ିଆ
1: ଓଡ଼ିଆ ଭଲ ଲାଗେ। କେତେ ସମୟ ପାଠ ପଢୁଛ? ଘଣ୍ଟେ ପଢୁଛ। ଆଉ ତମକୁ ଖାଇବାକୁ କ'ଣ ଭଲ ଲାଗେ? ଭାତ ଆଉ
0: କାକୁଡ଼ି।
1: ଭାତ ଆଉ କାକୁଡ଼ି ଖାଅ। ଆଉ ଡାଲି ଖାଅନି?
0: ଡାଲି ତରକାରୀ।
1: ଡାଲି ତରକାରୀ।

0: କରିବି। ଆଉ ଏବେ ଖରା ଦିନେ କଣ ଖାଉଛ?
1: କାଙ୍କୁଡି ଭାତ।
0: କାଙ୍କୁଡି ଆଉ ଭାତ ଖାଉଛ? ଆଉ ତମକୁ ମା ସର୍ବତ କରିକି ଦିଅନ୍ତି କି ନାହିଁ? ଲେମ୍ବୁ ସର୍ବତ ଦଉଛନ୍ତି? ହଁ ହଁ, ତାହେଲେ ଯିବା ଗୀତ ଶୁଣିବା। ଫୋନ କରିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: हेलो
1: हेलो अपा नमस्कार
0: नमस्कार हेलो
1: अपा बरगढ़ रु स्वर्णप्रभा कर कहू छी
0: हां भोनी कहंतु नमस्कार केमते अछंती
1: मु भलो अछि अपा आपण माने केमते अछि
0: हां आमे भी समस्ते भलो अछु को गीत सुनिबे कहंतु
1: अपा
0: को गीत सुनिबे आज कहंतु
1: हां गीत सुनिबा
0: को गीत सुनिबे
1: ଗୀତ ମୁଁ ତ ପ୍ରଥମେ ଶୁଣିପାରିନି ଅପା କୋଉ କୋଉ ଗୀତ ଅଛି ତ ମୁଁ ତ ଲଗଉଛି କାଟୁଛି ଲଗଉଛି କାଟୁଛି
0: ଆମ ପସନ୍ଦରେ ଶୁଣିବେ
1: ହଁ ଆପଣଙ୍କ ପସନ୍ଦରେ ଶୁଣିବା ଅପା
0: ହଁ ହଁ ଆଉ ଗରମ କେମିତି ହଉଛି ଆପଣଙ୍କର ସେଠି
1: ଖରା ବହୁତ କହନ୍ତିନି ଅପା ଏତେ ଗ୍ରୀଷ୍ମତାପ ପ୍ରବଳ ଗ୍ରୀଷ୍ମତାପ ଖରା ବହୁତ ଘରୁ ବାହାରେ କାହିଁ ବି ରହିହନି
0: ହଁ ହଁ ତ ଏଇ ଖରାଦିନେ କେମିତି ପରିବାର ଲୋକଙ୍କୁ ସବୁ କ'ଣ ସବୁ ପ୍ରିକସନ୍ ନିଅନ୍ତି
1: ହଁ ଖରାରେ ଯେତେ ଆମ ତାର ଯେଉଁ ଆମେ ସବୁ ନିୟମ ମାନି ଚଳିବା କଥା ଅପା ନହେଲେ ଅଂଶୁଘାତରୁ

0: ରକ୍ଷା ପାଇବା ପାଇଁ ସବୁ ନିୟମ ଆମେ ମାନିବା କଥା, ସତର୍କ ସଚେତନ ହେବା କଥା। ଆଉ ଯାହା ବି ଆମର ତ ଗଣମାଧ୍ୟମରେ ସବୁବେଳେ ଦଉଛି କି ଆମର ଯାହା ବାହାରକୁ ଗଲେ ଜରୁରୀ କାମରେ ଗଲେ ଆମର ଯୋଉ ସତା ଓ ଦାଲୁଗା ମୁଣ୍ଡରେ ପାଣି ବୋତଲ ସବୁ ଖାଇକି ପାଣି ପିଇକି ଯିବା, ତାପରେ କାକୁଡି ତରଭୁଜ ଯାହା ଘୋଳ ଦହି ପଖାଳ ଭାତ ଏମିତି ଦହି ସର୍ବ ସବୁ ମାନିକି ଚଳିବା ତ ପଞ୍ଚଭାତର ରକ୍ଷା ପାଇ
1: ମାନେ ଦରକାର ନଥିଲେ ଘରୁ ବାହାରକୁ ଯିବା ନ ଯିବାଟା ହିଁ ଭଲ।
0: ହଁ ସବୁ ସତର୍କ ସଚେତନତାର ସବୁ ମୂଳ ଆମେ ଯଦି ମାନିବା ରକ୍ଷା ପାଇପାରିବା।
1: ହଁ ହଁ ବହୁତ ଗରମ ହଉଛି ଏଇ ବର୍ଷ, ଆଉ ଟିକେ ଅଧିକ ହଉଛି।
0: ହଁ ଏ ବର୍ଷ ବହୁତ ଖରାପ, ପ୍ରବଳ 43-44-45 ଡିଗ୍ରୀ ତ ତାପମାତ୍ରା ରହୁଛି। ଆଉ କଣ କରିବା, ତାପରେ ଲଘୁଚାପ ବି କେବେ ପାଣିପାଗ କହୁଛି, ଲଘୁଚାପ ହେଲେ ବର୍ଷା ବୃଷ୍ଟି ହେଲେ ଟିକେ ଆଶ୍ୱସ୍ତି ହେବ।
1: ଆପଣଙ୍କ ଆଡେ ଟିକେ ଟିକେ ବର୍ଷା ହଉଛି କି ନାହିଁ?
0: ନାଇଁ ଅପା ମୋତେ ବର୍ଷା ନାହିଁ, ମେଘ ମୋତେ ଆସୁନି, ଆଉ ଯଦି ଆସିବ ଟିକେ ପବନ ପୁବନା ଦେଇକି ପଳାଉଛି ମେଘଟା, ଆଉ ଯୋଉ ଗରମକୁ ସେଇ ଗରମ, କିଛି ବି ମେଘ ଆସୁନି, ପାଣି ନାହିଁ, କିଛି ନାହିଁ।
1: ତ କଣ କଲେ ଆମେ ସମସ୍ତେ ଏଇଥିରୁ ରକ୍ଷା ପାଇପାରିବା ବୋଲି ଆପଣ କହିବେ?
0: ହଁ ଏଇଟା ତ ସତ କଥା ଅପା, କି ଆମେ ଏଥିପାଇଁ ଦାୟୀ, ଆମେ ହିଁ ଏଥିପାଇଁ ଦାୟୀ ଏ ଗରମ ପାଇଁ। ଆମେ ମନୁଷ୍ୟ ମାନେ ସ୍ୱାର୍ଥପର ମନୁଷ୍ୟ ମାନେ ସେଥିପାଇଁ ଦାୟୀ, ଆମେ ଯେମିତି ଜଙ୍ଗଲ ଧ୍ୱଂସ କରିଛେ, ପ୍ରକୃତିକୁ ଯେମିତି ଆମେ ସୁରକ୍ଷା ଦେଇପାରୁନୁ, ତ ସେଇ ଆମେ ଭୋଗୁଛୁ, ସେଇ ଫଳଟା ଆମେ ଭୋଗୁଛୁ,
1: ପ୍ରକୃତି ବି ଆମକୁ ଦାଉ ସାଧୁଛି। ଆଉ ପ୍ରକୃତି ଆମକୁ ଦାଉ ସାଧୁଛି,
0: ପ୍ରକୃତି ଆମକୁ ଦାଉ ସାଧୁଛି, ତାକୁ ଆମେ ଯେମିତି କରୁଛୁ ସେ ଆମକୁ ଦାଉ ସାଧୁଛି, ତ ଏଥିପାଇଁ ଆମେ ଦାୟୀ, ଆଉ ଆଉ କାହାକୁ ଦୋଷ ଦେବା? ଆମେ ଏଥିପାଇଁ ସଚେତନ ହେବା, ସମସ୍ତେ ବୃକ୍ଷରୋପଣ ପ୍ରତି ହାତ ବଢାଇବା, ସହଯୋଗରେ ହାତ ବଢାଇବା, ଆଉ ଆମର ପ୍ରଧାନମନ୍ତ୍ରୀଙ୍କ ଯୋଉ ବାର୍ତ୍ତା ଅଛି ଏକ ପେଡ ମା କି ନା, ସମସ୍ତେ ଯଦି ଗୋଟେ ଗୋଟେ ବୃକ୍ଷ ଲଗାଇବା, ଏତେ କୋଟି ଜନତା, ତ ନିଶ୍ଚିତ
1: ଭାବରେ ଏଥିରୁ ଆମେ ରକ୍ଷା ପାଇବା।
0: ହଁ କିଛି ରକ୍ଷା ପାଇବା, କିଛି ବି ପରିବର୍ତ୍ତନ ହେଇପାରିବ, ପରିବେଶ ବି ଟିକେ ଭଲ ରହିବ।
1: ଆଉ ଘରେ ସମସ୍ତେ ଭଲ ଅଛନ୍ତି?
0: ହଁ ଘରେ ସମସ୍ତେ ଭଲ ଅଛନ୍ତି, ସେମିତି ମା ବି ଟିକେ ତାଙ୍କର ବି ବୟସ ହେଇଗଲାଣି 84-85, ତ ସେ ଟିକେ ଦୁର୍ବଳ ଅଛନ୍ତି, ତ ତାଙ୍କର
1: ହଁ ବୟସ୍କ ଲୋକମାନଙ୍କର ଏଇ ଖରାଦିନେ ତ ଆଉ ଟିକେ ଅଧିକ ଯତ୍ନ ନେବା କଥା।
0: ହଁ ମା ବୟସ୍କ ଲୋକ ଶିଶୁ ଏମିତି ସମସ୍ତଙ୍କର ଯତ୍ନ ନିଶ୍ଚିତ ନେବା କଥା ଅପା।
1: ହଁ ହଁ ତାହେଲେ ଯିବା ଆପଣଙ୍କ ଅନୁରୋଧରେ ଆମ ପସନ୍ଦର ଗୀତ ଶୁଣିବା।
0: ହଁ
1: ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
0: ହଁ ଶୁଣିବା, ରହୁଛି ଅପା, ନମସ୍କାର।
1: ନମସ୍କାର।

ସମୟ ଇସାରା କରୁଛି ଆଜିର ଶକ୍ତିରୂପ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଆମ ନମ୍ବରଟି ହେଲା 8895994143। ଆପଣମାନେ ଆମକୁ ଚିଠି ବି ଦେଇପାରିବେ। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍କୋଡ଼ 7660001। ଏତେ ସମୟ ପର୍ଯ୍ୟନ୍ତ ଆପଣମାନଙ୍କ ସହିତ ମୁଁ ଥିଲି ସଂଘମିତ୍ରା ଦାସ। ନମସ୍କାର।

ଶୁଣିଲି ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଆଜି ଏଥିରେ ରହିଥିଲା ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ, ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ଆକାଶବାଣୀ ଦିଲ୍ଲୀରୁ।

0: ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ। ସିବିଏସ୍ଇ ପରୀକ୍ଷାରେ ଅନ୍ସ୍କ୍ରିନ୍ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଦେବେ ଇସ୍ତଫା ଏବଂ ଦେଶବ୍ୟାପୀ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକ୍ର ପାଲଜୋର୍ ଷ୍ଟାଡିୟମ୍ରେ ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଅଳଙ୍କରଣ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିଥିଲେ। ଏହି ପୁରସ୍କାର ପାଇବା କ୍ଷେତ୍ରରେ ସିକିମ୍ ହେଉଛି 15ତମ ରାଜ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳର ତୃତୀୟ ରାଜ୍ୟ। ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଇଛନ୍ତି।
1: ପୋଲିସ ବ୍ୟବସ୍ଥାକୁ ଅଧିକ ସିଟିଜେନ୍ ଫ୍ରେଣ୍ଡଲି ବନାଏ ଜାନା ଚାହିଁ ତାକି ସାମାନ୍ୟ ଲୋକ ବିନା ଭୟକେ ଆପଣ ସମସ୍ୟା ଦର୍ଜ କରା ସକେ। ମହିଳା ବାଚ୍ଚୋଁ ଅର୍ କମଜୋର ବର୍ଗଙ୍କ ପ୍ରତି ସମ୍ବେଦନଶୀଲ ବ୍ୟବହାର କୋ ଭି ପ୍ରାଥମିକତା ଦେନି ଚାହିଁ। ସାଇବର କ୍ରାଇମ୍, ଅନଲାଇନ୍ ଫ୍ରଡ୍, ହେକିଂ ଅର୍ ଡିପ୍ ଫେକ୍ ଜୈସି ନେଇ ଚୁନୌତିଆ ସାମ୍ନେ ଆ ରହି ଇନ୍ ନେଇ ଚୁନୌତିଓ ସେ ନିପଟନେ କେ ଲିଏ ପୁଲିସଙ୍କ ଲେଟେଷ୍ଟ ଟେକ୍ନୋଲୋଜି ସାଇବର ସିକ୍ୟୁରିଟି ଅର୍ ଡିଜିଟାଲ ଇନ୍ଭେଷ୍ଟିଗେସନ୍ ମେ ଦକ୍ଷ ବନାନା ହୋଗା।
0: ପୋଲିସ କର୍ମଚାରୀମାନେ ମହିଳା, ଗରିବ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ସମ୍ବେଦନଶୀଳ ହେବା ଲାଗି ରାଷ୍ଟ୍ରପତି କହିଛନ୍ତି। ସେହିପରି ସାଇବର କ୍ରାଇମ୍, ଅନ୍ଲାଇନ୍ରେ ଠକାମୀ, ବିଭ୍ରାନ୍ତିକର ତଥ୍ୟ ଯାଞ୍ଚ ଦିଗରେ ଅତ୍ୟାଧୁନିକ କୌଶଳ ଅବଲମ୍ଭନ କରି ପୋଲିସ ସର୍ବଦା ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସିକିମ୍ରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ସିକିମ୍ ପୋଲିସର ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା

କରିଛନ୍ତି। ରାଷ୍ଟ୍ରପତିଙ୍କ ପୋଲିସ ଧ୍ୱଜା ଅସାଧାରଣ ସେବା, ଅନୁଶାସନ ଓ ଦେଶ ପ୍ରତି ସମର୍ପଣ ଲାଗି ସର୍ବୋଚ୍ଚ ସମ୍ମାନ ଭାବେ ବିବେଚନା କରାଯାଇଥାଏ। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ତିନୋଟି ରାଜ୍ୟ ଏବଂ ରାଜଧାନୀ ଦିଲ୍ଲୀ ନିମନ୍ତେ ନୂତନ ରାଜ୍ୟ ଶାଖା ସଭାପତିଙ୍କ ନିଯୁକ୍ତି ଘୋଷଣା କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦିଲ୍ଲୀ ଶାଖା ସଭାପତି ନିମନ୍ତେ ପୂର୍ବ ଦିଲ୍ଲୀ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି ହରିୟାଣା ବିଜେପି ସଭାପତି ରୂପେ ଡକ୍ଟର ଅର୍ଚ୍ଚନା ଗୁପ୍ତା, ପଞ୍ଜାବ ବିଜେପି ସଭାପତି ରୂପେ କେୱାଲ ସିଂ ଧିଲନ, ତ୍ରିପୁରା ବିଜେପି ସଭାପତି

0: ମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି ହରିୟାଣା ବିଜେପି ସଭାପତି ରୂପେ ଡକ୍ଟର ଅର୍ଚ୍ଚନା ଗୁପ୍ତା, ପଞ୍ଜାବ ବିଜେପି ସଭାପତି ରୂପେ କେୱାଲ ସିଂ ଧିଲନ, ତ୍ରିପୁରା ବିଜେପି ସଭାପତି ରୂପେ ଅଭି ସିଂ ଦେବରାୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ବ୍ୟବସ୍ଥାରେ ନୂତନ ଭାବେ ଆରମ୍ଭ କରାଯାଇଥିବା ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନରେ ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଛନ୍ତି। ସିବିଏସ୍ଇ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ୍ ବ୍ୟବସ୍ଥା ଏକ ପ୍ରଗତିଶୀଳ ମାଧ୍ୟମ ପାଲଟିଛି। ଦେଶ ଏବଂ ବିଦେଶର ବହୁ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନ ଏହି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି। ପ୍ରାୟ 17 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଏବେ ସୁଦ୍ଧା 4 ଲକ୍ଷ ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରଥମ ଥର ଲାଗି ପ୍ରାୟ 40 କୋଟି ପରୀକ୍ଷା ଖାତା ଫଟୋକପିର ମୂଲ୍ୟାଙ୍କନ କରାଯାଇଛି।
1: बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनके हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही, इसको मैं दायित्व लेता हूं, उसको इसे ठीक करा जाए। हम एक भी विद्यार्थी की अनआंसर्ड क्वारी को असमाधित नहीं छोड़ेंगे।
0: ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ପକ୍ଷରୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ ସିୟୁଇଟି ୟୁଜି 2026 ପରୀକ୍ଷା ନିମନ୍ତେ ସଂଶୋଧିତ ପରୀକ୍ଷା ତାରିଖ ଏବଂ ଆଡ୍ମିଟ୍ କାର୍ଡ ପ୍ରଦାନ ଘୋଷଣା କରାଯାଇଛି। ଚଳିତ ମାସ 31 ତାରିଖ ଏବଂ ଆସନ୍ତା ମାସ 6 ଏବଂ 7 ତାରିଖରେ ଏଥିନିମନ୍ତେ ପ୍ରବେଶିକା ପରୀକ୍ଷା ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ଇଦ୍ ଉଲ୍ ଆଜା ପାଇଁ ପୁନଃନିର୍ଦ୍ଧାରିତ କରାଯାଇଛି। ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ ପ୍ରଦାନ ଆରମ୍ଭ ହୋଇଛି। ସେମାନେ ଅଫିସିଆଲ୍ ୱେବ୍ସାଇଟ୍ ଏନ୍ଟିଏ ସିୟୁଇଟି ଏନ୍ଟିଏ .nic.in ଡାଉନ୍ଲୋଡ୍ କରି ଆଡ୍ମିଟ୍ କାର୍ଡ ପାଇପାରିବେ। ଆସନ୍ତା ମାସ 6 ଏବଂ 7 ତାରିଖରେ ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍ ଶୀଘ୍ର ଆଡ୍ମିଟ୍ କାର୍ଡ ପ୍ରଦାନ ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ 5.3% ଅଧିକ। ନୂଆଦିଲ୍ଲୀଠାରେ ଆଜି ଖରିଫ୍ ଅଭିଯାନ 2026 ପାଇଁ ଆୟୋଜିତ କୃଷି ସଂକ୍ରାନ୍ତ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, କୃଷକମାନଙ୍କ କଠିନ ପରିଶ୍ରମ ଯୋଗୁଁ ଦେଶରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରହିଛି। ଶ୍ରୀ ଚୌହାନ କହିଛନ୍ତି, ସରକାର କୃଷି ଏବଂ କୃଷକ କଲ୍ୟାଣ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଚୀନକୁ ଅତିକ୍ରମ କରି ଭାରତ ବିଶ୍ୱରେ ସର୍ବାଧିକ ଚାଉଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି। କୃଷି ସଂକ୍ରାନ୍ତ ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମ ଖରିଫ୍ କୃଷି କ୍ଷେତ୍ର ନିମନ୍ତେ ରୋଡ୍ମ୍ୟାପ୍ ପ୍ରସ୍ତୁତି ଦିଗରେ ସହାୟକ ହେବ ବୋଲି ଶ୍ରୀ ଚୌହାନ କହିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମ ଜୈବ କୃଷି ଏବଂ ସମନ୍ୱିତ କୃଷି ସଂକ୍ରାନ୍ତରେ ଆଲୋଚନା ପାଇଁ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିବେ। କର୍ଣ୍ଣାଟକ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍କେ ପାଟିଲ ସିଦ୍ଧରମୟାଙ୍କ ଦ୍ୱାରା ଆୟୋଜିତ ପ୍ରାତଃଭୋଜନ ବୈଠକ ପରେ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଶ୍ରୀ ସିଦ୍ଧରମୟା ଲୋକଭବନରେ ଆଜି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ଦାୟିତ୍ୱରେ ରହିବେ ବୋଲି ଶ୍ରୀ ପାଟିଲ ସୂଚନା ଦେଇଛନ୍ତି। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ ଲାଗି ଏକତ୍ରିତ ହୋଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କୁ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରଦାନ କରିବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇଦ୍ ଉଲ୍ ଆଝା ପର୍ବ ସମାଜରେ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ସାଫଲ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ସବରକରଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ବୀର ସବରକରଙ୍କ ସାହସ ଏବଂ ଦେଶାତ୍ମବୋଧ ଚିନ୍ତାଧାରା ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇବ। ବୀର ସବରକରଙ୍କ ବୁଦ୍ଧି ଏବଂ ସାମାଜିକ ସଂସ୍କାର ଦିଗରେ ତାଙ୍କର ପଦକ୍ଷେପ ଉଲ୍ଲେଖନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିହାରର ଉତ୍ତର ଏବଂ ପୂର୍ବାଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

0: ଏବଂ କୁଆପଥର ମାଡ଼ ଯୋଗୁଁ 8 ଜଣଙ୍କର ମୃତ୍ୟୁ ଘଟିଛି। ଖଗାରିଆ ଏବଂ ମୁଜାଫର ଜିଲ୍ଲାରେ 2 ଜଣ ଲେଖାଏଁ, ମୁଙ୍ଗେର, ଭାଗଲପୁର, ପୂର୍ବ ଚମ୍ପାରନ୍ ଏବଂ ପଶ୍ଚିମ ଚମ୍ପାରନ୍ ଜିଲ୍ଲାରେ 1 ଜଣ ଲେଖାଏଁ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ନିକଟ ସମ୍ପର୍କୀୟଙ୍କୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ଲାଗି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ପୂର୍ବାଞ୍ଚଳ ଏବଂ ବିଦର୍ଭରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଦିଲ୍ଲୀ, ଚଣ୍ଡିଗଡ଼, ରାଜସ୍ଥାନ, ଛତିଶଗଡ଼, ହରିୟାଣା, ହିମାଚଳ ପ୍ରଦେଶ, କୋଙ୍କଣ, ଗୋଆ, ଓଡ଼ିଶା, ପଞ୍ଜାବ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା 2 ଦିନ ପାଇଁ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ, ପୁଡୁଚେରୀ ଏବଂ କରେଇକାଲରେ ଜଳବାୟୁରେ ପ୍ରବଳ ଆର୍ଦ୍ରତା ରହିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଉତ୍ତର ପୂର୍ବ ଭାରତର କେତେକ ଅଞ୍ଚଳ, ବିହାର, ତାମିଲନାଡୁ ଏବଂ ପୁଡୁଚେରୀରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ। ସିବିଏସ୍ଇ ପରୀକ୍ଷାରେ ଅନ୍ସ୍କ୍ରିନ୍ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟ ଆଜି ଦେବେ ଇସ୍ତଫା ଏବଂ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu urges police forces to be more citizen-centric and sensitive towards vulnerable sections. Education Minister Dharmendra Pradhan assures resolution of all grievances of students regarding discrepancies in CBSE Class 12 examination evaluation process. Karnataka Chief Minister Siddaramaiah announces resignation. Deputy Chief Minister D.K. Shivakumar set to take over. Fragile ceasefire between US and Iran under strain as both sides exchange fresh strikes near the strategically vital Strait of Hormuz. Eid ul-Azha, festival of sacrifice, being celebrated with religious fervor across the country. And in badminton, PV Sindhu and Lakshya Sen storm into singles quarterfinals of Singapore Open. President Draupadi Murmu today urged the police force to become more citizen-centric and sensitive while dealing with vulnerable sections, especially women, the poor and children. President Murmu was speaking after conferring the prestigious President's Police Colour on the Sikkim police during Alankaran parade held in Gangtok this morning. She appreciated the role of the Sikkim police in maintaining law and order and in disaster management.
2: ପୁଲିସ ବ୍ୟବସ୍ଥାକୁ ଅଧିକ ସିଟିଜେନ୍ ଫ୍ରେଣ୍ଡଲି ବନାଏ ଜାନା ଚାହିଁ ତାକି ସାମାନ୍ୟ ଲୋକ ବିନା ଭୟକେ ଆପଣ ସମସ୍ୟା ଦର୍ଜ କରା ସକେ। ମହିଳା ବାଚ୍ଚୋଁ ଓର କମଜୋର ବର୍ଗଙ୍କେ ପ୍ରତି ସମ୍ବେଦନଶୀଲ ବ୍ୟବହାର କୋ ଭି ପ୍ରାଥମିକତା ଦେନି ଚାହିଁ। ସାଇବର କ୍ରାଇମ, ଅନଲାଇନ ଫ୍ରଡ, ହେକିଂ ଓର ଡିପ୍ ଫେକ୍ ଜୈସି ନେଇ ଚୁନୌତିଆ ସାମ୍ନେ ଆ ରହି ଇନ୍ ନେଇ ଚୁନୌତିଓଂ ସେ ନିପଟନେ କେ ଲିଏ ପୁଲିସ କୋ ଲେଟେଷ୍ଟ ଟେକ୍ନୋଲୋଜି, ସାଇବର ସିକ୍ୟୁରିଟି ଓର ଡିଜିଟାଲ ଇନ୍ଭେଷ୍ଟିଗେସନ ମେ।
1: Meanwhile, Sikkim has been officially declared a fully literate state under the ULAS, Understanding of Lifelong Learning for All in Society initiative. The announcement was made during the convocation ceremony of Sikkim University in Gangtok yesterday in the presence of President Murmu. Union Education Minister Dharmendra Pradhan today assured resolution of all grievances of students.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, କୃଷି ଓ କୃଷକ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ।

ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ସହିତ ବିଭିନ୍ନ ସ୍ଥାନରେ ଇଦୁଜୁହା ପର୍ବ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଛି। ଚାରୋଟି ପୌରାଞ୍ଚଳ ସମେତ ସାତଟି ବ୍ଲକର 146ଟି ମସ୍ଜିଦ୍ରେ ସାମୂହିକ ପ୍ରାର୍ଥନା ନମାଜ ପାଠ ଆଦି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଦୁଜୁହା ପର୍ବ ପାଳିତ ହୋଇଛି। ସହରର ଫକୀରାବାଦ, ଗୌଡ଼ଗୋପର, ମେହବୁବାବାଦ, ରଣପଡ଼ା, ଇଦ୍ଗା ମହଲା ଆଦି ସ୍ଥାନରେ ସାମୂହିକ ନମାଜ ପାଠ କରାଯାଇଛି। ରକ୍ତକର୍କଟ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ରକ୍ତକର୍କଟ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବା। ଗତ ବର୍ଷଠାରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ 3 ବର୍ଷ ପାଇଁ ଏହି ପ୍ରସଙ୍ଗ ଆଧାରରେ ରକ୍ତକର୍କଟ ଦିବସ ପାଳନ କରାଯାଉଛି। ଏହି ରୋଗ ଅସ୍ଥିମଜ୍ଜାରୁ ଆରମ୍ଭ ହେବା ସହ ରକ୍ତକୋଷର ଉତ୍ପାଦନ ଏବଂ କାର୍ଯ୍ୟକୁ ପ୍ରଭାବିତ କରିଥାଏ, ଫଳରେ ଆକ୍ରାନ୍ତ ରୋଗୀଙ୍କ ରକ୍ତକୋଷର ଅନିୟନ୍ତ୍ରିତ ବୃଦ୍ଧି ହେବା ସହ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ। ଲିକୋମିଆ, ଲିମ୍ପୋମା ଏବଂ ମାୟୋଲୋମା ଭଳି ରକ୍ତକର୍କଟ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ବିଶ୍ୱ କର୍କଟ ଦିବସ ପାଳନ କରାଯାଉଛି। ବିଶ୍ୱ ରକ୍ତକର୍କଟ ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତକର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଏବଂ ସହାନୁଭୂତିର ହାତ ବଢ଼ାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସମୟୋପଯୁକ୍ତ ପରୀକ୍ଷା, ସୁସ୍ଥ ଜୀବନଶୈଳୀ ଏବଂ ସକାରାତ୍ମକ ମନୋଭାବ ଦ୍ୱାରା ଏହି ରୋଗ ବିରୋଧରେ ଲଢ଼େଇକୁ ଆହୁରି ସଶକ୍ତ କରିହେବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ସଚେତନ ହୋଇ ସୁସ୍ଥ ସମାଜ ଗଠନରେ ଭାଗିଦାରୀ ହେବାକୁ ସମସ୍ତଙ୍କୁ ଡକ୍ଟର ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଦୂର ଏବଂ ମହିଳା ଓ କିଶୋରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱଚ୍ଛ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ମହିଳାଙ୍କ ଜୀବନରେ ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ ନେଇ ଲଜ୍ଜା, ଅନ୍ଧବିଶ୍ୱାସ ଏବଂ ବିଭିନ୍ନ କୁସଂସ୍କାର ଦେଖାଦେଇଥାଏ। ସଚେତନତା ଅଭାବରୁ ଅନେକ କିଶୋରୀ ଏବଂ ଏହାଦ୍ୱାରା ପ୍ରଭାବିତ ହେବା ସହ ଶାରୀରିକ ସମସ୍ୟା ଏବଂ ସଂକ୍ରମଣର ଶିକାର ହୋଇଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା ସହିତ ପୁଷ୍ଟିକର ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ସରକାର ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିଃଶୁଳ୍କରେ ସାନିଟାରୀ ପ୍ୟାଡ୍ ବଣ୍ଟନ ଏବଂ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ପାଳନ ଅବସରରେ କିଶୋରୀ ଏବଂ ମହିଳାଙ୍କ ସମ୍ମାନ, ସଚେତନତା ଓ ଉତ୍ତମ ସ୍ୱାସ୍ଥ୍ୟ ଦିଗରେ ଅଙ୍ଗୀକାରବଦ୍ଧତା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଆଗାମୀ ଦିନରେ ଡିଜେଲ ବୋଟ୍ ବଦଳରେ ବୈଦ୍ୟୁତିକ ଚାଳିତ ଇଭି ବୋଟ୍ ଚାଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ 5 ସ୍ଥାନରେ ଇଭି ବୋଟ୍ ବ୍ୟବସ୍ଥା କରାଯିବ। କୋଲାବ, ହୀରାକୁଦ, ଭିତରକନିକା ଏବଂ ବରକୁଳ ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ମାତୃ ଓ ଶିଶୁ ମୃତ୍ୟୁହାର ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଛି। ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ତାଲିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ତ୍ରୁଟି ସଂଶୋଧନ ଏବଂ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି ସମ୍ପର୍କରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କେତେକ ଅଞ୍ଚଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ତେବେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଗରମ ଏବଂ ଗୁଳୁଗୁଳି ଜାରି ରହିପାରେ। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାର 8 ମଲ୍ଲିକରେ ସର୍ବାଧିକ 75.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କୃଷି ଓ କୃଷକଙ୍କ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦୁଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତକର୍କଟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଏପ୍ ମାଧ୍ୟମରେ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ହେଲେ ତା ପୂର୍ବରୁ ଏହି ବିଜ୍ଞାପନ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ

0: ଆକାଶବାଣୀ ଭବାନୀପାଟଣା ସମୟ ଅପରାହ୍ନ 5ଟା ବାଜିବାକୁ ଯାଉଛି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେବ୍ରେ 248 ମିଟର ତଥା 126 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ ଅଧିବେଶନର ଆରମ୍ଭରେ ଶୁଣନ୍ତୁ NCERT CIT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ଶୁଣୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଶୁଣିଲେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଶୁଣୁଥିଲେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଯୁବ ଶ୍ରୋତା ବନ୍ଧୁ ଭାଇମାନଙ୍କ ପାଇଁ ଯୁବବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିପାରିବେ ସାପ୍ତାହିକ ବିଜ୍ଞାନ ପ୍ରତିକା କାର୍ଯ୍ୟକ୍ରମ ବିଜ୍ଞାନିକା। ଶୁଣନ୍ତୁ ଏହି ବିଜ୍ଞାପନ ପରେ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
5: ୱର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ।
6: ଆରେ ୱାଓ,
7: अजना लिंक्स उपरे क्लिक करंतु नाही। RBI कहे
8: सचेतन हुंतु, सतर्क रुहंतु।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆକାଶର ଅସୀମ ଶୂନ୍ୟତା ଠାରୁ ଆରମ୍ଭ କରି ସମୁଦ୍ରର ଗଭୀରତମ ପ୍ରଦେଶ ପର୍ଯ୍ୟନ୍ତ, ଗୋଟିଏ କ୍ଷୁଦ୍ର ଅଣୁର ସ୍ପନ୍ଦନ ଠାରୁ ଆରମ୍ଭ କରି ବିଶାଳ ବ୍ରହ୍ମାଣ୍ଡର ମହାଜାଗତିକ ବିସ୍ଫୋରଣ ପର୍ଯ୍ୟନ୍ତ, ଯାହାର ପ୍ରତିଟି ମୁହୂର୍ତ୍ତରେ ଆମକୁ ଚମତ୍କୃତ କରେ, ଯାହା ଆମ ଜୀବନର ଅନ୍ଧାରକୁ ଆଲୋକିତ କରେ, ତାହା ହିଁ ତ ବିଜ୍ଞାନ। ପୃଥିବୀର ସମସ୍ତ ଜ୍ଞାନ ପିପାସୁ ଚିନ୍ତାଶୀଳ ଏବଂ ପ୍ରଗତିବାଦୀ ଶ୍ରୋତା ବନ୍ଧୁମାନଙ୍କୁ ଆଜିର ଏହି ସୁନ୍ଦର ସନ୍ଧ୍ୟାରେ ମୁଁ ଲିପ୍ସା ସ୍ୱାଗତ କରୁଛି ଆପଣଙ୍କ ଅତି ପ୍ରିୟ ସ୍ୱତନ୍ତ୍ର ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ବିଜ୍ଞାନିକାକୁ। ବନ୍ଧୁଗଣ, ବିଜ୍ଞାନ କେବଳ ପାଠ୍ୟ ପୁସ୍ତକର କିଛି ପୃଷ୍ଠା ନୁହେଁ, କିମ୍ବା ଏହା କେବଳ ପ୍ରୟୋଗଶାଳାର ଚାରିକାନ୍ଥ ଭିତରେ ଆବଦ୍ଧ କୌଣସି ଜଟିଳ ସୂତ୍ର ନୁହେଁ। ବିଜ୍ଞାନ ହେଉଛି ଏକ ଦୃଷ୍ଟିକୋଣ, ଏକ ଜିଜ୍ଞାସା ଏବଂ ମାନବ ସଭ୍ୟତାର ଅହରହ ଆଗକୁ ବଢ଼ିବାର ଏକ ଅଦମ୍ୟ ଜିଦ୍। ଆଜି ଆମେ ଯେଉଁ ସୁଦୃଢ଼ ଓ ସୁରକ୍ଷିତ ସଭ୍ୟତାରେ ବଞ୍ଚୁଛୁ, ତାହା ପଛରେ ରହିଛି କେତେ ଯେ ବୈଜ୍ଞାନିକ ସଂଘର୍ଷ, ତ୍ୟାଗ ଏବଂ ଅଦ୍ଭୁତ ଆବିଷ୍କାରର କାହାଣୀ। ଯେମିତି ଆମେ ଜାଣୁ, ପ୍ରକୃତିର ରହସ୍ୟ ଅପାର। କେବେ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗଙ୍କ ପରି ଜଣେ ମହାନ ବୈଜ୍ଞାନିକଙ୍କ ଆକସ୍ମିକ ନିରୀକ୍ଷଣରୁ ପେନସିଲିନ୍ ଭଳି ଜାଦୁକରୀ ଆଣ୍ଟିବାୟୋଟିକ୍ର ଜନ୍ମ ହୁଏ, ତ କେବେ ମହାକାଶର ଅଜଣା ଗ୍ରହ ନକ୍ଷତ୍ରର ସନ୍ଧାନରେ ମଣିଷ ନିଜର ପାଦ ଥାପିଥାଏ। ବିଜ୍ଞାନ ଆମକୁ ପ୍ରଶ୍ନ କରିବା ଶିଖାଏ। ବିଜ୍ଞାନ ଆମକୁ ଅନ୍ଧବିଶ୍ୱାସର କୁହୁଡ଼ିକୁ ଚିର ସତ୍ୟର ସୂର୍ଯ୍ୟାଲୋକ ଦେଖିବାକୁ ପ୍ରେରଣା ଦିଏ। ଆମର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିଜ୍ଞାନିକାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆପଣମାନଙ୍କ ଭିତରେ, ଆମର ଆଗାମୀ ପିଢ଼ି ଭିତରେ ସେହି ବୈଜ୍ଞାନିକ ମନୋଭାବର ବିକାଶ କରିବା। ଆମେ ପ୍ରତି ସପ୍ତାହରେ ଏହି ମଞ୍ଚରେ ଆଲୋଚନା କରିବା କିଛି ଚିତ୍ତାକର୍ଷକ ବୈଜ୍ଞାନିକ ତଥ୍ୟ, ମହାନ ମନୀଷୀମାନଙ୍କର ଜୀବନୀ, ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଚମତ୍କାରିତା ଏବଂ ସେହି ଅସମାହିତ ପ୍ରଶ୍ନଗୁଡ଼ିକ ବିଷୟରେ ଯାହାର ଉତ୍ତର ଆଜି ବି ବିଜ୍ଞାନ ଖୋଜୁଛି। ତେବେ ଆଉ ବିଳମ୍ବ କାହିଁକି? ଆସନ୍ତୁ କଳ୍ପନାର ଡେଣା ମିଳାଇ ଏହି ଅନନ୍ତ ଆକାଶରେ ଉଡ଼ିବା, ନିଜ ମନର କୌତୂହଳକୁ ଜାଗ୍ରତ କରିବା ଏବଂ ବିଜ୍ଞାନର ସେହି ରୋମାଞ୍ଚକର ଦୁନିଆ ଭିତରକୁ ପ୍ରବେଶ କରିବା। ତେବେ ଆସନ୍ତୁ ନା ବିଜ୍ଞାନର ଏହି ରୋମାଞ୍ଚକର ଯାତ୍ରାକୁ ଆରମ୍ଭ କରିବା। ତେବେ ଆପଣମାନେ ଯୋଡ଼ି ହୋଇ ରୁହନ୍ତୁ ଏବଂ ଶୁଣୁଥାନ୍ତୁ ଆମର ପ୍ରିୟ କାର୍ଯ୍ୟକ୍ରମ ବିଜ୍ଞାନିକା।

ବନ୍ଧୁଗଣ, ଆଜି ଆମେ ମାନବ ଜାତିକୁ ସଂକ୍ରାମକ ରୋଗ ଏବଂ ବିଭିନ୍ନ ମହାମାରୀରୁ ରକ୍ଷା କରିଥିବା ସେହି ଅଦ୍ଭୁତ ଆବିଷ୍କାର ବିଷୟରେ ଆଲୋଚନା କରିବା, ଯାହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ଯୁଗର ସୂତ୍ରପାତ କରିଥିଲା। ଏହି କାହାଣୀ ପ୍ରମାଣ କରି ଯେ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଯଦି ନିଷ୍ଠା ଓ କଠିନ ପରିଶ୍ରମ ସହିତ ନିଜ କାର୍ଯ୍ୟରେ ନିୟୋଜିତ ରହେ, ତେବେ ସେ ସଫଳତାର ସେହି ଶୀର୍ଷକୁ ଛୁଇଁ ପାରିବ ଯାହାକୁ ଧନ, ସମୃଦ୍ଧି ଏବଂ ଭୌତିକ ସୁଖ ସହିତ ତୁଳନା କରାଯାଇ ପାରିବ ନାହିଁ। ଏହା 1928 ମସିହାର କଥା। ଲଣ୍ଡନର ସେଣ୍ଟ ମେରି ହସ୍ପିଟାଲରେ ଜଣେ ମାଇକ୍ରୋବାୟୋଲୋଜିଷ୍ଟ ଷ୍ଟେଫିଲୋକକସ୍ ବ୍ୟାକ୍ଟେରିଆ ଉପରେ ଗବେଷଣା କରୁଥିଲେ। ଦିନେ ସେ ନିଜ ପ୍ରୟୋଗଶାଳାରେ ଟେବୁଲ ଗୁଡ଼ିକୁ ଟିକେ ବ୍ୟସ୍ତ ଏବଂ ଅପରିଷ୍କାର ଛାଡ଼ି ଛୁଟି ମନାଇବାକୁ ବାହାରକୁ ଚାଲିଗଲେ। ଫେରିବା ପରେ ସେ ଦେଖିଲେ ଯେ ବ୍ୟାକ୍ଟେରିଆରେ ଭର୍ତ୍ତି ଏକ ମାଇକ୍ରୋସ୍କୋପ ସ୍ଲାଇଡ୍ ଉପରେ ପେନସିଲିୟମ୍ ନୋଟାଟମ୍ ନାମକ ଏକ ବିରଳ କବକ ବା ଫଙ୍ଗସ୍ ବା ଫୁଫୁନ୍ଦି ଯାହାକୁ କୁହାଯାଏ ଉଠି ପଡ଼ିଛି ବା ସେଠିରେ ଜନ୍ମ ନେଇଛି। ସମ୍ଭବତଃ ଏହି କବକକୁ ଜନ୍ମ ଦେଉଥିବା ରେଣୁଗୁଡ଼ିକ ବା ସ୍ପୋର୍ଟସ୍ ପବନରେ ଉଡ଼ି ଖୋଲା ଝରକା ଦେଇ ପେଟ୍ରିଡିସ୍ ଉପରକୁ ଆସିଥିବେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ ଯେଉଁଠାରେ ବି ଏହି ଫଙ୍ଗସ୍ ଉଠିଥିଲା ସେଠାକାର ସମସ୍ତ ବ୍ୟାକ୍ଟେରିଆ ମରିଯାଇଥିଲେ। ବୈଜ୍ଞାନିକ ଜଣକ ଏହାର ଯାଞ୍ଚ କଲେ ତ ଜାଣିବାକୁ ପାଇଲେ ଯେ ସେହି ଫଙ୍ଗସ୍ ଏକ ପ୍ରକାର କେମିକାଲ ବା ରସାୟନ ତିଆରି କରୁଥିଲା। ଏହି ହଠାତ୍ ଘଟିଥିବା ଘଟଣାକୁ ସେହି ମାଇକ୍ରୋବାୟୋଲୋଜିଷ୍ଟ ଜଣକ ବାରମ୍ବାର ପୁନରାବୃତ୍ତ କରି

ଦେଖିବାକୁ ଲାଗିଲେ। ଏଥିପାଇଁ ସେ ପେନିସିଲିୟମ ନୋଟାଟମ୍ ଚାଷ କଲେ। ତାପରେ ପେନିସିଲିୟମ ନୋଟାଟମ୍ରୁ ବାହାରିଥିବା କେମିକାଲକୁ ଅଧ୍ୟୟନ କଲେ। ନିଜର ପରୀକ୍ଷଣ ମାଧ୍ୟମରେ ସେ ଜାଣିବାକୁ ପାଇଲେ ଯେ ଏହି ଫଙ୍ଗସ୍ରୁ ବାହାରୁଥିବା ରସାୟନ ବ୍ୟାକ୍ଟେରିଆକୁ ମାରିବାରେ ସକ୍ଷମ ଅଟେ। ଏହା ନିଜ ମଧ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଥିଲା, କାରଣ ସେ ଏଭଳି ଏକ କେମିକାଲକୁ ଖୋଜି ବାହାର କରିଥିଲେ ଯାହା ବ୍ୟାକ୍ଟେରିଆର ବୃଦ୍ଧିକୁ ରୋକିପାରୁଥିଲା। ଏହି ରସାୟନଟି ପେନିସିଲିୟମ ନୋଟାଟମ୍ ଫୁଫୁନ୍ଦିରୁ ମିଳିଥିଲା। ତେଣୁ ସେହି ମାଇକ୍ରୋବାୟୋଲୋଜିଷ୍ଟ ଏହାର ନାମ ପେନିସିଲିନ ରଖିଥିଲେ। ସେହି ମାଇକ୍ରୋବାୟୋଲୋଜିଷ୍ଟ ଜଣକ ଆଉ କେହି ନୁହନ୍ତି, ବରଂ ସାର୍ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ ଥିଲେ। ପେନିସିଲିନ ଆବିଷ୍କାର ପାଇଁ ଫ୍ଲେମିଙ୍ଗଙ୍କୁ 1945 ଚିକିତ୍ସା ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରକୃତରେ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ ପୃଥିବୀର ପ୍ରଥମ ଆଣ୍ଟିବାୟୋଟିକ୍ ଔଷଧ ପ୍ରସ୍ତୁତ କରିଥିଲେ। ଦେଖୁ ଦେଖୁ ପେନିସିଲିନ ସଂକ୍ରାମକ ରୋଗର ଚିକିତ୍ସା ପାଇଁ ଏକ ରାମବାଣ ସଦୃଶ ହୋଇଗଲା। ପେନିସିଲିନ କେବଳ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବିପ୍ଲବ ଆଣିନାହିଁ, ବରଂ ଫ୍ଲେମିଙ୍ଗଙ୍କ ଏହି ଆବିଷ୍କାର ଅନ୍ୟ ଆଣ୍ଟିବାୟୋଟିକ୍ ଔଷଧର ଆବିଷ୍କାର ପାଇଁ ପଥ ପ୍ରଶସ୍ତ କଲା, ଯାହା ଯୋଗୁଁ କୋଟି କୋଟି ଲୋକଙ୍କ ଜୀବନ ରକ୍ଷା ହୋଇପାରିଲା। ଏକ ଆକଳନ ଅନୁଯାୟୀ 1942 ଔଷଧ ଭାବରେ ଏହାର ପ୍ରଥମ ବ୍ୟବହାର ପରଠାରୁ ପେନିସିଲିନ ଅତିକମ୍ରେ 20 କୋଟି ଲୋକଙ୍କ ଜୀବନ ବଞ୍ଚାଇଛି, ଏବଂ ଏହି ଦୃଷ୍ଟିରୁ ଅନ୍ୟ କୌଣସି ଆବିଷ୍କାର ଏହା ସହ ସମକକ୍ଷ ହୋଇପାରିବ ନାହିଁ। ଆଣ୍ଟିବାୟୋଟିକ୍ର ଜନକ ଭାବରେ ପରେ ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ ବହୁତ ପ୍ରସିଦ୍ଧି ଲାଭ କଲେ। ଶହ ଶହ ପୁରସ୍କାର ଏବଂ ସମ୍ମାନ ପାଇବା ସତ୍ତ୍ୱେ ସେ ସଦାବେଳେ ସରଳତା ପ୍ରତିମୂର୍ତ୍ତି ହୋଇ ରହିଥିଲେ। ସେ ବିଶ୍ୱାସ କରୁଥିଲେ ଯେ ବିକାଶରେ ତାଙ୍କର ସୀମିତ ଭୂମିକା ଥିଲା। ସେ ନିଜର ଲୋକପ୍ରିୟତାକୁ ଫ୍ଲେମିଙ୍ଗ ମିଥ୍ ବୋଲି କହୁଥିଲେ। ସେ ସବୁବେଳେ ନମ୍ରତାର ସହ କହୁଥିଲେ ଯେ ପେନିସିଲିନ ମୋର ଆବିଷ୍କାର ନୁହେଁ, ଏହା ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଛି, ମୁଁ ତ କେବଳ ଏହାକୁ ଖୋଜି ବାହାର କରିଥିଲି। ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ 1881 ଅଗଷ୍ଟ ମାସ 6 ତାରିଖରେ ଦକ୍ଷିଣ ପଶ୍ଚିମ ସ୍କଟଲାଣ୍ଡର ଲକ୍ଫିଲ୍ଡ ନାମକ ଏକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ପିତା ମାତାଙ୍କ 8ଟି ସନ୍ତାନ ମଧ୍ୟରୁ ସପ୍ତମ ସନ୍ତାନ ଥିଲେ। ତାଙ୍କ ପିତା ହ୍ୟୁ ଫ୍ଲେମିଙ୍ଗ ଏକ ଫାର୍ମ ହାଉସରେ ମାଲି ଭାବେ କାମ କରୁଥିଲେ। ପିତାଙ୍କ ଆୟ ବହୁତ କମ୍ ଥିଲା ଏବଂ ପରିବାର ବଡ଼ ହୋଇଥିବାରୁ ଆର୍ଥିକ ସମସ୍ୟା ସବୁବେଳେ ରହୁଥିଲା। 5 ବର୍ଷ ବୟସରେ ଫ୍ଲେମିଙ୍ଗ ପାଖ ସ୍କୁଲକୁ ଯିବାକୁ ଲାଗିଲେ। ଯେତେବେଳେ ଫ୍ଲେମିଙ୍ଗଙ୍କୁ ମାତ୍ର 7 ବର୍ଷ ହୋଇଥିଲା ସେତେବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ସେହି ସମୟରେ ତାଙ୍କ ମା ଗ୍ରେସ୍ ଷ୍ଟର୍ଲିଙ୍ଗ ମାର୍ଟିନ ଅନେକ କଷ୍ଟ ଏବଂ ସଂଘର୍ଷ ସହିତ ନିଜ ପିଲାଙ୍କୁ ବଡ଼ କରିଥିଲେ। ଫ୍ଲେମିଙ୍ଗଙ୍କୁ 10 ବର୍ଷ ହେବା ପରେ ତାଙ୍କୁ ଡାର୍ୱିନ୍ ସ୍କୁଲରେ ପଢ଼ିବା ପାଇଁ ପଠାଗଲା। ସେ ତାଙ୍କ ଭାଇମାନଙ୍କ ସହ ସ୍କୁଲ ଯାଉଥିଲେ। ସ୍କୁଲ ଯିବା ପାଇଁ ସେମାନଙ୍କୁ ପ୍ରତିଦିନ ପ୍ରାୟ 6 କିଲୋମିଟର ପାହାଡ଼ିଆ ଢାଲୁ ରାସ୍ତାରେ ଚାଲି ଚାଲି ଚଢ଼ିବାକୁ ଓ ଓହ୍ଲାଇବାକୁ ପଡୁଥିଲା। 12 ବର୍ଷ ବୟସରେ ତାଙ୍କୁ ପରବର୍ତ୍ତୀ ପାଠପଢା ପାଇଁ କିଲମ ନକ୍ ଏକାଡେମୀକୁ ପଠାଗଲା। 2 ବର୍ଷ ପରେ ଫ୍ଲେମିଙ୍ଗ ନିଜ ବଡ଼ ଭାଇମାନଙ୍କ ପାଖରେ ରହିବା ପାଇଁ ଲଣ୍ଡନ ଚାଲିଗଲେ, ଏବଂ ସେଠାରେ ସେ ରିଜେଣ୍ଟ ଷ୍ଟ୍ରିଟ୍ ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟ୍ରେ 2 ବର୍ଷ ପର୍ଯ୍ୟନ୍ତ ଅଧ୍ୟୟନ କଲେ। ପାଠ ପଢ଼ାରେ ଗଭୀର ଆଗ୍ରହ ଥିଲା, ଏହାର ପ୍ରମାଣ ହେଉଛି ତାଙ୍କର ସ୍କୁଲ ସାର୍ଟିଫିକେଟ୍, ଯାହା ଅନୁଯାୟୀ ସେ ସବୁବେଳେ ନିଜ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ। ଜଣେ ମେଧାବୀ ଛାତ୍ର ହୋଇଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ କ୍ୟାରିୟର ଗଢ଼ିବା ପାଇଁ କିଛି ଲକ୍ଷ୍ୟ ନଥିଲା। ଯେତେବେଳେ ସେ 16 ବର୍ଷ ବୟସ ହେଲେ ସେତେବେଳେ ଆର୍ଥିକ ଅସୁବିଧା ଯୋଗୁଁ ତାଙ୍କୁ ପାଠପଢା ଛାଡ଼ିବାକୁ ପଡ଼ିଲା। ସେ ଲିଡ୍ ହଲ୍ ଷ୍ଟ୍ରିଟ୍ରେ ଏକ ସିପିଂ କମ୍ପାନୀରେ ଜୁନିୟର କ୍ଲର୍କ ଭାବେ କାମ କରିବାକୁ ଲାଗିଲେ। ଏଠାରେ ସେ ଚାକିରି କରିବା ସହିତ ଖେଳକୁଦରେ ମଧ୍ୟ ଭାଗ ନେଉଥିଲେ। ଫ୍ଲେମିଙ୍ଗ ଲଣ୍ଡନ ସ୍କଟିଶ ରେଜିମେଣ୍ଟରେ ମଧ୍ୟ ସାମିଲ ହୋଇଥିଲେ, ଏବଂ ସେଠାରେ ସେ ରେଜିମେଣ୍ଟର ଟାୱାର ପୋଲ ସୁଇମିଂ ଏବଂ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ଥର ବିଜୟ ମଧ୍ୟ ହୋଇଥିଲେ। ଫ୍ଲେମିଙ୍ଗ 4 ବର୍ଷ ବୟସ ପର୍ଯ୍ୟନ୍ତ ସିପିଂ କମ୍ପାନୀରେ କାର୍ଯ୍ୟ କରିଥିଲେ। 1901 ଫ୍ଲେମିଙ୍ଗ ସେଣ୍ଟ ମେରି ହସ୍ପିଟାଲ ମେଡିକାଲ ସ୍କୁଲରେ ନାମ ଲେଖାଇଥିଲେ। 1906 ଫ୍ଲେମିଙ୍ଗ ଡିଷ୍ଟିଙ୍କସନ୍ ସହିତ ଡାକ୍ତର ହେବା ପାଇଁ ଆବଶ୍ୟକୀୟ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ। ଏବେ ସେ ଚାହିଁଥିଲେ ସହଜରେ ଜଣେ ଡାକ୍ତର ଭାବରେ କାର୍ଯ୍ୟ କରିପାରିଥାନ୍ତି, କିନ୍ତୁ ଫ୍ଲେମିଙ୍ଗ ତାହା କରିନଥିଲେ। ସେ ମେଡିକାଲ ସ୍କୁଲର ଭ୍ୟାକ୍ସିନ୍ ଆଣ୍ଡ ଇମ୍ୟୁନୋଲୋଜି ବିଭାଗରେ ଏଲେମରୁତ୍ ରାଇଟ୍ଙ୍କ ମାର୍ଗଦର୍ଶନରେ ଜଣେ ଆସିଷ୍ଟାଣ୍ଟ ରିସର୍ଚର ଭାବରେ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କଲେ। ରାଇଟ୍ଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସା ବିଜ୍ଞାନ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଗଭୀର ଗବେଷଣା କରିଥିଲେ। 1908 ସେ ଚିକିତ୍ସା ବିଜ୍ଞାନରେ MB ଏବଂ ପରେ BSc ବ୍ୟାକ୍ଟେରିଓଲୋଜି ଡିଗ୍ରୀ ଗୋଲ୍ଡ ମେଡାଲ ସହିତ ହାସଲ କଲେ। ଏହାପରେ ସେ ସେଣ୍ଟ ମେରି ସ୍କୁଲରେ ଜଣେ ଅଧ୍ୟାପକ ଭାବରେ 1914 ପର୍ଯ୍ୟନ୍ତ ଶିକ୍ଷାଦାନ ଏବଂ ଗବେଷଣା ଜାରି ରଖିଲେ। ଯେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେଲା ସେତେବେଳେ ଫ୍ଲେମିଙ୍ଗଙ୍କୁ ମଧ୍ୟ ତାଙ୍କ ସାଥୀମାନଙ୍କ ସହ ଆର୍ମି ମେଡିକାଲ ସର୍ଭିସରେ ଯୋଗ ଦେବାକୁ ପଡ଼ିଲା। 1918 ବିଶ୍ୱଯୁଦ୍ଧ ସମାପ୍ତ ହେବା ପରେ ଫ୍ଲେମିଙ୍ଗ ଲଣ୍ଡନ ଫେରି ଆସିଥିଲେ ଏବଂ ନିଜର ଗବେଷଣା କାର୍ଯ୍ୟ

ଆକ୍ରମଣକୁ ପୁଣି ଥରେ ଏକ ନୂଆ ରୂପରେ ଆରମ୍ଭ କଲେ। ଯୁଦ୍ଧ ସମୟରେ ଫ୍ଲେମିଙ୍ଗଙ୍କୁ ସଂକ୍ରାମକ କ୍ଷତରେ ପୀଡ଼ିତ ସୈନିକମାନଙ୍କ ଚିକିତ୍ସା କରୁଥିବା ବେଳେ ଅନେକ କଷ୍ଟ ଅନୁଭୂତିର ସାମ୍ନା କରିବାକୁ ପଡ଼ିଥିଲା। ଫ୍ଲେମିଙ୍ଗ ଏଭଳି ଏକ ପ୍ରଭାବଶାଳୀ ଆଣ୍ଟିସେପ୍ଟିକ୍ ସନ୍ଧାନରେ ଥିଲେ ଯାହା କ୍ଷତ ଶୁଖାଇବ ଏବଂ ସଂକ୍ରାମକ ଜୀବାଣୁ ନଷ୍ଟ କରିବା ସହିତ ରୋଗର କୋଷ ଏବଂ ଟିସ୍ୟୁଗୁଡ଼ିକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ। ପ୍ରକୃତରେ ସେହି ସମୟରେ ଆଣ୍ଟିସେପ୍ଟିକ୍ ଭାବରେ କାର୍ବୋଲିକ୍ ଏସିଡ୍, ଆୟୋଡିନ୍, ହାଇଡ୍ରୋଜେନ୍ ପେରକ୍ସାଇଡ୍ ଏବଂ ଅନ୍ୟାନ୍ୟ କେମିକାଲ ବ୍ୟବହାର କରାଯାଉଥିଲା। ଫ୍ଲେମିଙ୍ଗ ଏହି ସମସ୍ତ ଆଣ୍ଟିସେପ୍ଟିକ୍ର ପ୍ରଭାବକୁ ଅତି ସୂକ୍ଷ୍ମ ଭାବେ ଅଧ୍ୟୟନ କଲେ। ସେ ବିଭିନ୍ନ ପରୀକ୍ଷଣରୁ ସିଦ୍ଧାନ୍ତ ନେଲେ ଯେ ଏହି ରସାୟନ ଗୁଡ଼ିକ କେବଳ କ୍ଷତର ବାହ୍ୟ ଅଂଶ ପାଇଁ ପ୍ରଭାବଶାଳୀ ହୋଇଥାନ୍ତି, କିନ୍ତୁ ଏଗୁଡ଼ିକୁ ରୋଗୀର ହ୍ୱାଇଟ୍ ବ୍ଲଡ୍ ସେଲ୍ ବା ଶ୍ୱେତ ରକ୍ତ କଣିକାକୁ ମଧ୍ୟ ନଷ୍ଟ କରିଦିଅନ୍ତି। ଏହିପରି ଭାବରେ ଏହା ଲାଭ ଅପେକ୍ଷା ରୋଗୀର କ୍ଷତି କରୁଥିଲା। ଏକ ପ୍ରଭାବଶାଳୀ ଆଣ୍ଟିସେପ୍ଟିକ୍ ସନ୍ଧାନରେ ଫ୍ଲେମିଙ୍ଗ ବିଭିନ୍ନ ପରୀକ୍ଷଣ ମାଧ୍ୟମରେ 1923 ମସିହାରେ ଆଣ୍ଟିସେପ୍ଟିକ୍ ଏଞ୍ଜାଇମ୍ ଲାଇସୋଜୋମ୍ ଆବିଷ୍କାର କଲେ, ଯାହା ଆମ ନାକରୁ ବାହାରୁଥିବା ଶ୍ଲେଖ୍ମା ବା ମ୍ୟୁକସ୍, ଲାଲ ଲୁହ, ରକ୍ତର ସେରମ୍ ଏବଂ ପୂଜ ଇତ୍ୟାଦିରେ ମିଳିଥାଏ। ଏହା ଶରୀର ଉପରେ ଆକ୍ରମଣ କରୁଥିବା ଜୀବାଣୁ ବିରୋଧରେ ଲଢ଼େଇରେ ପ୍ରଥମ ପ୍ରତିରକ୍ଷା ପ୍ରାଚୀର ପରି କାମ କରିଥାଏ। ଲାଇସୋଜୋମ୍ କୌଣସି କୃତ୍ରିମ କେମିକାଲ ନଥିଲା, ବରଂ ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍ ଥିଲା, ଯାହା ଅନ୍ୟ କେମିକାଲ ପରି କୋଷଗୁଡ଼ିକୁ କ୍ଷତି ପହଞ୍ଚାଉ ନଥିଲା। ଯଦିଓ ସଂକ୍ରାମକ ରୋଗର ଚିକିତ୍ସାରେ ଏହା ବହୁତ ସହାୟକ ଥିଲା, 1928 ମସିହାରେ ଫ୍ଲେମିଙ୍ଗ ଲଣ୍ଡନ ୟୁନିଭର୍ସିଟିର ବ୍ୟାକ୍ଟେରିଓଲୋଜି ପ୍ରଫେସର ଭାବେ ନିଯୁକ୍ତି ହେଲେ। ଏବେ ଏହି ବର୍ଷ ସେ ଆକସ୍ମିକ ଭାବରେ ପେନିସିଲିନ୍ ଆବିଷ୍କାର କରିଥିଲେ, ଯାହା ବିଷୟରେ ଆମେ ପ୍ରଥମେ ଜାଣିଲୁ। ପରବର୍ତ୍ତୀ ଅନୁସନ୍ଧାନରୁ ଫ୍ଲେମିଙ୍ଗ ଜାଣିବାକୁ ପାଇଲେ ଯେ ପେନିସିଲିନ୍ ବ୍ୟାକ୍ଟେରିଆର କୋଷ ପ୍ରାଚୀର ବା ସେଲ୍ୱାଲ୍ ଉପରେ ଆକ୍ରମଣ କରି ସେମାନଙ୍କ ବଂଶବୃଦ୍ଧି କ୍ଷମତାରେ ବାଧା ସୃଷ୍ଟି କରେ ଏବଂ ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ। ସେ ଦେଖିଲେ ଯେ ପେନିସିଲିନ୍ ସମସ୍ତ ଗ୍ରାମ ପଜିଟିଭ୍ ବ୍ୟାକ୍ଟେରିଆ ବିରୁଦ୍ଧରେ ଲଢ଼ିବାକୁ ସକ୍ଷମ ଥିଲା, ଯେଉଁଥିରେ ଡିପ୍ଥେରିଆ, ସିଫିଲିସ୍, ଗୋନୋରିଆ, ମେନିଞ୍ଜାଇଟିସ୍, ସ୍କାର୍ଲେଟ୍ ଜ୍ୱର ଏବଂ ନିମୋନିଆ ପାଇଁ ଦାୟୀ ବ୍ୟାକ୍ଟେରିଆ ମଧ୍ୟ ସାମିଲ ଥିଲେ। ଫ୍ଲେମିଙ୍ଗ 1929 ମସିହାରେ ବ୍ରିଟିଶ ଜର୍ନାଲ୍ ଅଫ୍ ଏକ୍ସପେରିମେଣ୍ଟାଲ୍ ପାଥୋଲୋଜିରେ ନିଜର ଏହି ଆବିଷ୍କାର ପ୍ରକାଶ କରିଥିଲେ ଏବଂ ନିଜ ଗବେଷଣା ପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ ପେନିସିଲିନ୍କୁ ଇଞ୍ଜେକ୍ସନ୍ ସାହାଯ୍ୟରେ ଶରୀରରେ ପ୍ରବେଶ କରାଇ ଆଣ୍ଟିବାୟୋଟିକ୍ ଭାବରେ ବ୍ୟବହାର କରାଯାଇପାରିବ। କିନ୍ତୁ ସେହି ସମୟରେ ଚିକିତ୍ସା ଜଗତରେ ତାଙ୍କର ଏହି ନିଷ୍କର୍ଷ ପ୍ରତି ବିଶେଷ ଧ୍ୟାନ ଦେଇନଥିଲେ। ସେ ନିଜର ପରୀକ୍ଷଣ ଜାରି ରଖିଲେ, ହେଲେ ଦେଖିଲେ ଯେ ପେନିସିଲିନ୍ ପ୍ଲାଣ୍ଟ ଅର୍ଥାତ୍ ଏହି କବକ ଉତ୍ପାଦନ କରିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ଥିଲା। ଏହା ବ୍ୟତୀତ ମୋଲ୍ଡ ବଢ଼ିବା ପରେ ସେଥିରୁ ଆଣ୍ଟିବାୟୋଟିକ୍ ଉପାଦାନକୁ ପୃଥକ୍ କରି ଚିକିତ୍ସା କ୍ଷେତ୍ରରେ ବ୍ୟବହାର ଉପଯୋଗୀ କରିବା ଆହୁରି ଅଧିକ କଷ୍ଟସାଧ୍ୟ ଥିଲା। ଅଧିକ ଗଭୀର ଅନୁସନ୍ଧାନ ପାଇଁ ଆବଶ୍ୟକ ଅର୍ଥ ଏବଂ ଜନଶକ୍ତିର ଅଭାବ ଯୋଗୁଁ ଫ୍ଲେମିଙ୍ଗ କିଛି ଅନିର୍ଣ୍ଣାୟକ ପରୀକ୍ଷଣ ପରେ ପେନିସିଲିନ୍ ଉପରେ କାମ କରିବା ବନ୍ଦ କରିଦେଇଥିଲେ। ଯଦିଓ ସେ ଅନୌପଚାରିକ ଭାବେ ଏହା ଉପରେ କାର୍ଯ୍ୟ କରୁଥିଲେ, କିନ୍ତୁ ସେ ଶୁଦ୍ଧ ବା ଘନୀଭୂତ ବା କନ୍ସେଣ୍ଟ୍ରେଟେଡ୍ ପେନିସିଲିନ୍ ପାଇବାରେ ସଫଳ ହୋଇପାରିନଥିଲେ। ଏହି କାରଣରୁ ବହୁତ ଦୁଃଖର ସହିତ ଫ୍ଲେମିଙ୍ଗ ଅନ୍ୟ ଆବିଷ୍କାରରେ ମନୋନିବେଶ କଲେ। ଏହା ଫ୍ଲେମିଙ୍ଗଙ୍କ ବିଫଳତା ନଥିଲା, ବରଂ ସେହି ସମୟରେ ରାସାୟନିକ ପଦ୍ଧତିଗୁଡ଼ିକ ଘନୀଭୂତ ପେନିସିଲିନ୍ ପ୍ରସ୍ତୁତ କରିବାକୁ ସକ୍ଷମ ନଥିଲେ ଏବଂ ଫ୍ଲେମିଙ୍ଗଙ୍କ ପାଖରେ ଏହି କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ଉପକରଣ ମଧ୍ୟ ଅଭାବ ଥିଲା। ସବୁଠାରୁ ବଡ଼ କଥା ହେଉଛି ଏହି କାର୍ଯ୍ୟ ଜଣେ ରାସାୟନିକ ବିଜ୍ଞାନୀର ଥିଲା, ଫ୍ଲେମିଙ୍ଗଙ୍କ ଭଳି ଜଣେ ଜୀବ ବିଜ୍ଞାନୀର ନୁହେଁ, ଯାହାଙ୍କୁ ରାସାୟନିକ ପରୀକ୍ଷଣ କରିବା ପାଇଁ କୌଣସି ଆନୁଷ୍ଠାନିକ ପ୍ରଶିକ୍ଷଣ ମିଳିନାହିଁ। ପେନିସିଲିନ୍ କନ୍ସେଣ୍ଟ୍ରେସନ୍ ଅତ୍ୟନ୍ତ ଜରୁରୀ ଥିଲା, କାରଣ ଏହା ପରୀକ୍ଷଣ ସମୟରେ ଅନ୍ୟ ପଦାର୍ଥରେ ପରିଣତ ହୋଇ ନିଜେ ହିଁ ପ୍ରଭାବହୀନ ହୋଇଯାଉଥିଲା। ତେଣୁ ଏହାକୁ ଏକ ଉପଯୋଗୀ ଔଷଧରେ ପରିଣତ କରିବା ପାଇଁ ଏହାକୁ ସ୍ଥିର କରିବା ନିହାତି ଆବଶ୍ୟକ ଥିଲା। ଅନେକ ବର୍ଷ ଧରି ଏହାର ଅଧ୍ୟୟନରେ କୌଣସି ବିଶେଷ ପ୍ରଗତି ହୋଇପାରିଲା ନାହିଁ। ଅବଶେଷରେ ଅକ୍ସଫୋର୍ଡ ୟୁନିଭର୍ସିଟିର ହାୱାର୍ଡ ଫ୍ଲୋରେ ଏବଂ ଅନ୍ଷ୍ଟ ବୋରିସ୍ ଚେନ୍ 1940 ମସିହାରେ ଫ୍ରିଜ୍ ଡ୍ରାଇଙ୍ଗ ନାମକ ଏକ ଜଟିଳ ରାସାୟନିକ ପଦ୍ଧତି ଦ୍ୱାରା ପେନିସିଲିନ୍କୁ କନ୍ସେଣ୍ଟ୍ରେଟ୍ ଏବଂ ସ୍ଥିର କରିବାରେ ସଫଳତା ପାଇଥିଲେ। ଅଳ୍ପ ଅଳ୍ପ ପରିମାଣରେ ସେମାନେ ପେନିସିଲିନ୍ ପ୍ରସ୍ତୁତ କଲେ ଏବଂ ବିଭିନ୍ନ ଜୀବଜନ୍ତୁଙ୍କ ଉପରେ ଏହାର ପରୀକ୍ଷଣ କଲେ, ଯେଉଁଥିରେ ସେମାନଙ୍କୁ ଆଶାଠାରୁ ଅଧିକ ସଫଳତା ମିଳିଲା। ପେନିସିଲିନ୍ର ସର୍ବପ୍ରଥମ ଜ୍ଞାତ ପ୍ରୟୋଗ 1941 ମସିହାରେ ଆଲବର୍ଟ ଆଲେକ୍ଜାଣ୍ଡର ନାମକ ଜଣେ ପୋଲିସ କର୍ମଚାରୀଙ୍କ ଉପରେ କରାଯାଇଥିଲା। 1941 ମସିହାରେ ବ୍ରିଟେନ୍ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାମିଲ ହୋଇସାରିଥିଲା, କିନ୍ତୁ ଆମେରିକା ଏପର୍ଯ୍ୟନ୍ତ ଏଥିରେ ଯୋଗ ଦେଇନଥିଲା। ତେଣୁ ହାୱାର୍ଡ ଫ୍ଲୋରେ ପେନିସିଲିନ୍ ବହୁଳ ଉତ୍ପାଦନ ପାଇଁ ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଆମେରିକା ଗଲେ। ଫ୍ଲୋରେ ଔଷଧ କମ୍ପାନୀଗୁଡ଼ିକୁ ପେନିସିଲିନ୍ ଉତ୍ପାଦନ ପାଇଁ ରାଜି କରାଇ

ଏକ ବର୍ଷ ମଧ୍ୟରେ ଆମେରିକୀୟ ଔଷଧ କମ୍ପାନୀଗୁଡ଼ିକ ପ୍ରତି ମାସରେ 10 ଅରବ ବା 10 ବିଲିୟନ ୟୁନିଟ୍ ପେନିସିଲିନ୍ ଉତ୍ପାଦନ କରିବାକୁ ଲାଗିଲେ। ଦେଖୁ ଦେଖୁ ପେନିସିଲିନ୍ ସଂକ୍ରାମକ ରୋଗର ଚିକିତ୍ସାର ଏକ ଅବ୍ୟର୍ଥ ଔଷଧ ପାଲଟିଗଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆହତମାନଙ୍କୁ ସୁସ୍ଥ କରିବାରେ ପେନିସିଲିନ୍ ଚମତ୍କାରୀ ସାବ୍ୟସ୍ତ ହେଲା। ପ୍ରଥମ ବିଶ୍ୱଯୁଦ୍ଧରେ 18% ସୈନିକଙ୍କୁ ମୃତ୍ୟୁ ସଂକ୍ରମଣ ଯୋଗୁଁ, ଯେଉଁଠି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପେନିସିଲିନ୍ ଯୋଗୁଁ ଏହା ହ୍ରାସ ପାଇ ମାତ୍ର 1% ହୋଇ ରହିଗଲା। ଷ୍ଟ୍ରେପ୍ଟୋମାଇସିନ୍, କ୍ଲୋରାମ୍ ନିକଲ, ଟେଟ୍ରାସାଇକ୍ଲିନ୍, ସଲ୍ଫୋନାମାଇଡ୍ସ ଆଦି ଅନେକ ଆଣ୍ଟିବାୟୋଟିକ୍ ଔଷଧ ଆବିଷ୍କୃତ ହେଲା। ଆଣ୍ଟିବାୟୋଟିକ୍ ଔଷଧ ଯୋଗୁଁ ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରାଯାଇପାରିଲା। ଏହା ଏକ ପ୍ରମାଣିତ ସତ୍ୟ ଯେ ପ୍ଲେଗ୍ ଏବଂ ମ୍ୟାଲେରିଆ ଭଳି ବିଶ୍ୱବ୍ୟାପୀ ମହାମାରୀ ଉପରେ ବିଜୟ ହାସଲ କରିବାରେ ଆଣ୍ଟିବାୟୋଟିକ୍ର ମୁଖ୍ୟ ଭୂମିକା ରହିଛି। ଯେତେବେଳେ ପେନିସିଲିନ୍ର ସଫଳତାର ସ୍ୱର ସାରା ବିଶ୍ୱରେ ଶୁଣାଗଲା, ସେତେବେଳେ ଆଲମରୁଥ ରାଇଟ୍ ଦି ଟାଇମ୍ସରେ ସମ୍ପାଦକଙ୍କୁ ଏକ ଚିଠି ଲେଖି ଦୁନିଆକୁ ଜଣାଇଲେ ଯେ ପେନିସିଲିନ୍ର ପ୍ରକୃତ ଆବିଷ୍କାରକ କିଏ। ଏହାପରେ ଫ୍ଲେମିଂ ପେନିସିଲିନ୍ର ଜନକ ଭାବେ ପ୍ରସିଦ୍ଧ ହେଲେ। ତାଙ୍କ ପାଇଁ ମାନ ସମ୍ମାନ ଏବଂ ପୁରସ୍କାରର ସୁଅ ଛୁଟିଲା। ତାଙ୍କୁ ସର୍ବମୋଟ 199 ସମ୍ମାନ ପ୍ରଦାନ କରାଯାଇଥିଲା। 1944 ବ୍ରିଟିଶ ରାଜା ତାଙ୍କୁ ସର୍ ଉପାଧି ଭୂଷିତ କରିଥିଲେ ଏବଂ 1945 ତାଙ୍କୁ ଫ୍ଲୋରେ ଏବଂ ଚେନ୍କୁ ଆଣ୍ଟିବାୟୋଟିକ୍ ବିକାଶରେ ଅବଦାନ ପାଇଁ ମିଳିତ ଭାବେ ଫିଜିଓଲୋଜି କିମ୍ବା ମେଡିସିନ୍ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଆଲେକ୍ଜାଣ୍ଡର ଫ୍ଲେମିଙ୍ଗ୍କୁ ଆମେରିକା ଏବଂ ୟୁରୋପର 30 ଅଧିକ ବିଶ୍ୱବିଦ୍ୟାଳୟ ଡକ୍ଟରେଟ୍ର ମାନନ୍ଦ ଉପାଧିରେ ସମ୍ମାନିତ କରିଥିଲେ। ଏପରିକି ଚନ୍ଦ୍ରର ଏକ ଗର୍ତ୍ତକୁ ମଧ୍ୟ ତାଙ୍କ ନାମରେ ନାମିତ କରାଯାଇଥିଲା। ଏହି ସମସ୍ତ ସମ୍ମାନ ଏବଂ ସଫଳତା ସତ୍ତ୍ୱେ ଫ୍ଲେମିଂ ସବୁବେଳେ ଜଣେ ଅତି ସରଳ ମଣିଷ ହୋଇ ରହିଲେ। ଫ୍ଲେମିଂ କହୁଥିଲେ ଯେ ମୁଁ ଯେଉଁଠାକୁ ବି ଯାଏ ଲୋକମାନେ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ମୋତେ ଧନ୍ୟବାଦ ଦିଅନ୍ତି। ଜାଣିନି ସେମାନେ ଏମିତି କାହିଁକି କରନ୍ତି, ମୁଁ ତ କିଛି ବି କରେ ନାହିଁ। ପେନିସିଲିନ୍ ପ୍ରକୃତି ତିଆରି କରିଛି, ମୁଁ ତ କେବଳ ଏହାକୁ ଆବିଷ୍କାର କରିଥିଲି। ସତରେ ବନ୍ଧୁଗଣ, କେତେ ସରଳ ମଣିଷ ନା! କିନ୍ତୁ ଯାହା ହେଉ ନା କାହିଁକି, ପେନିସିଲିନ୍ ଆବିଷ୍କାରରେ ଫ୍ଲେମିଙ୍କ ଅବଦାନ ଅତୁଳନୀୟ। ଯାହାକୁ ପ୍ରକୃତରେ ପ୍ରକୃତି ସୃଷ୍ଟି କରିଥିଲେ, କିନ୍ତୁ ଏହାର ସନ୍ଧାନ ଆଲେକ୍ଜାଣ୍ଡର ଫ୍ଲେମିଂ କରିଥିଲେ। 1955 March 11 ଏହି ବୈଜ୍ଞାନିକଙ୍କର ଲଣ୍ଡନରେ ପରଲୋକ ହୋଇଥିଲା। ପୃଥିବୀକୁ ଏକ ସୁନ୍ଦର ସ୍ଥାନ ଭାବେ ଗଢ଼ିବାରେ ତାଙ୍କର ଅବଦାନ ପାଇଁ ମାନବ ଜାତି ସବୁବେଳେ ତାଙ୍କ ନିକଟରେ ଚିରଋଣୀ ହୋଇ ରହିବ। ତେବେ ବନ୍ଧୁଗଣ, ଏହା ଥିଲା କିଛି ବିଜ୍ଞାନ ସମ୍ପର୍କିତ ସୂଚନା। ତେବେ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ଏହି ମଧୁମୟ ସଙ୍ଗୀତ ବିରତି ସହିତ।

ପ୍ରିୟ ବନ୍ଧୁଗଣ, ଆଜି ପାଇଁ ତ ସମୟ ଆସିଯାଇଛି ବିଦାୟ ନେବାର। ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ ମୋର ସେହି ଛୋଟ ଅନୁରୋଧଟି ରହିବ ଯେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମ ଗୁଡ଼ିକ କେମିତି ଲାଗୁଛି ଚିଠି ଲେଖି ନିଜର ସୁନ୍ଦର ସୁଚିନ୍ତିତ ମତାମତ ଗୁଡ଼ିକ ଆମ ପାଖକୁ ନିଶ୍ଚିତ ଭାବରେ ପଠାଇବେ। ଆମକୁ ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକୀ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣ ଚିଠି ଲେଖି ନ ପାରିଲେ ମଧ୍ୟ ନିଜର ସୁନ୍ଦର ସୁଚିନ୍ତିତ ମତାମତ ଆମ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ମେସେଜ୍ କରି ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ପୁଣି ଭେଟ ହେବା ଆଉ ଏକ କାର୍ଯ୍ୟକ୍ରମରେ ଆଉ ଏକ ସୁନିଲି ସନ୍ଧ୍ୟାରେ। ଆପଣଙ୍କ ଚିଠି ଅପେକ୍ଷାରେ ରହିଲି, ଆଜି ପାଇଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ପ୍ରିୟ ରେଡିଓ ସାଥୀ ଲିପ୍ସା ନାୟକ। ରହିଲି, ନମସ୍କାର।

0: ଶୀଘ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଏବଂ ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ 7:25। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ଶୁଣିପାରିବେ 7:30। 8:00 ଦେଶବନ୍ଦନା। ଶିଳ୍ପୀମାନେ ହେଲେ ବାଦଲ କୁମାର ଆଚାର୍ଯ୍ୟ, ସେଲୁ ମହାନ୍ତି ଓ ଲକ୍ଷ୍ମୀକାନ୍ତ ପଲିତ। ହିନ୍ଦୀ ଭକ୍ତି ଗୀତ 8:15। ଶିଳ୍ପୀମାନେ ହେଲେ KL ସାଇକଲ, ଗୀତା ରାୟ ଓ DV ପଲିସ୍କର। ସ୍ପର୍ଶକାନ 8:30। ସ୍ପଟଲାଇଟ 9:16 ଏବଂ କଣ୍ଟ୍ରି ୱାଇଡ଼ ଏବଂ ଇନସାଇଡ଼ 9:30। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 10:00 ଶୁଣିପାରିବେ ଲୋକଗୀତ କ୍ରମରେ ଘୁମରା ଗୀତ ପରିବେଷଣ କରିବେ ଲଳିତ ମୋହନ ଭୋଇ ଏବଂ ସାଥୀ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସନ୍ତୁର ବାଦନ ଶୁଣିବେ 10:30 ପରିବେଷଣ କରିବେ ପଣ୍ଡିତ ଶିବ କୁମାର ବର୍ମା, କ୍ଷମା କରିବେ ପଣ୍ଡିତ ଶିବ କୁମାର ଶର୍ମା। ଏଥିରେ ଶୁଣିବେ ରାଗ ଦେଶ। ଶ୍ରୋତାବନ୍ଧୁ, ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପଚାରିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: आकाशवाणी एट 90 साल की आवाज, दिल से दिल तक नॉन स्टॉप धमाल। पुरानी यादें, नया जोश है, देश का रेडियो अब भी बॉस है। आकाशवाणी के गौरवमयी 90 साल।
0: श्रोता बंधु, इतना जानवा आगामी काम केन्द्र ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନ ଚେତନା ଚିନ୍ତନ। 6:30 ଉପସ୍ଥାପନା ଶାନ୍ତନୁ କୁମାର ରଥ। 6:35 ପ୍ରଚାର କରିବ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ସ୍ୱଚ୍ଛ ଜୀବନ। 7:25 ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି ଶ୍ରୀରାମ ଚରିତ ମାନସ। 7:30 7:40 ଚାଷର କଥା। 7:45 ଶୁଣିପାରିବେ ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ଗୁଣନୀତି ଛୁଟ୍ରେ। ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଶୁଣିପାରିବେ 8:30 ଶିଳ୍ପୀ ରାତ୍ରି ଘୋଷ। 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। 9:30 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲାଚରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଦିନ 12:00 ଲୋକଗୀତ କ୍ରମରେ ଶୁଣିବେ ଘୋଡ଼ା ନାଚ ଗୀତ, ପରିବେଷଣ କରିବେ ଉତ୍ସବ ଚରଣ ଦାସ ଓ ସାଥୀ। ସୁଗମ ସଙ୍ଗୀତ 12:30। ଚାଷର କଥା 10:00। 20:20 ପ୍ରଚାର କରିବୁ ସଙ୍ଗୀତରେ ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 2:45। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ଶୁଣିବେ ସମ୍ଭାବନା କାର୍ଯ୍ୟକ୍ରମ ଅପରାହ୍ନ 5:30। ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ ପେଙ୍ଗା ପରଜା ଗୀତ, ପରିବେଷଣ କରିବେ ଲକ୍ଷ୍ମଣ ଖରା ଓ ସାଥୀ। 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ କ୍ରମରେ ଗଜପତି ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ 7:30। 8:00 ଶୁଣିବେ ଗୀତ ଗଜଲ, ଶିଳ୍ପୀମାନେ ହେଲେ ରାଜା କସିତ, କରଣ ଉଜଲ, ନେହା କକ୍କର ଓ ବିଶାଲ ମିଶ୍ର। ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ଶୁଣିପାରିବେ 8:15। ସ୍ପର୍ଶକାନ 8:30। ସ୍ପଟଲାଇଟ 9:16 ଓ 9:30 କରେଣ୍ଟ ଏଫାୟାର୍ସ।

0: ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 10ଟାରେ। ରାତି 10:30ରେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ ରାଗ ଚୈତ୍ୟ ଓ କଜରୀ। ପରିବେଷଣ କରିବେ ଡକ୍ଟର ଅନିତା ସେନ। ଶ୍ରୋତାବନ୍ଧୁ, ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍

0: ଆକାଶବାଣୀ ଭବାନୀପାଟଣା ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ପରେ ଶୁଣିବେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ଶ୍ରୂୟନ୍ତାମ୍ ପ୍ରବାଚିକା ବନ୍ଦନା କଶ୍ୟପଃ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ଆଜ୍ଞା।
0: ମ୍ୟାଡାମ ଆପଣଙ୍କୁ ଆମ ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତେବେ ମ୍ୟାଡାମ କାର୍ଯ୍ୟକ୍ରମର ଆଲୋଚନା ଆଡକୁ ତ ଆମେ ନିଶ୍ଚିନ୍ତ ଭାବେ ଯିବା, ତା ପୂର୍ବରୁ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇ ଦେବେ।
1: ମୋ ନାଁ ହଉଛି ସବିତା ପୁରୋହିତ, ମୁଁ ଜଣେ SHG ମେମ୍ବର ବି ଅଛି ଆଉ EC ମେମ୍ବର ବି ଅଛି।
0: ଆମର ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି
2: ସୁଭଦ୍ରା ଯୋଜନା।
0: ମ୍ୟାଡାମ ପ୍ରଥମେ ଆମକୁ କୁହନ୍ତୁ ଯେ ଏଇ ଯୋଉ ସୁଭଦ୍ରା ଯୋଜନା, ଏଇଟା କୋଉ ପ୍ରକାର ଯୋଜନା ଏବଂ ଏହାର ଉଦ୍ଦେଶ୍ୟ କ'ଣ?
1: ସୁଭଦ୍ରା ଯୋଜନାଟି ମାନେ ହଉଛି ଆମର ଓଡ଼ିଶା ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା। ଏହାର ଉଦ୍ଦେଶ୍ୟ ହେଲା ରାଜ୍ୟରେ ମହିଳାମାନଙ୍କୁ ଆର୍ଥିକ ଭାବରେ ଶକ୍ତିଶାଳୀ କରାଇବା ଏବଂ ସେମାନେ ଯେମିତି ଅନ୍ୟ ଉପରେ ନିର୍ଭର ନ କରି ନିଜର ଏକ ଛୋଟ ବ୍ୟବସାୟ କରି ନିଜେ କିଛି ଅର୍ଥ ଆମଦାନୀ କରିପାରିବେ, ଏଇଟା ହିଁ ତାଙ୍କର ଉଦ୍ଦେଶ୍ୟ।
0: ଏଇ ଯୋଉ ଯୋଜନାରେ ଆମେ ଯୋଉ ଶୁଣୁଛେ ଯେ ଏଥିରେ ପ୍ରଥମ କିସ୍ତି ଦ୍ୱିତୀୟ କିସ୍ତି ଯୋଉ ମିଳୁଛି, ଯୋଉ ଟଙ୍କାଟା ମିଳୁଛି, କଣ ପ୍ରୋସେସ ରହିଛି, କେମିତି ମିଳୁଛି?
1: ମାନେ ବର୍ଷକୁ ଦୁଇଥର ହିସାବରେ ଦିଆଯାଉଛି, ଗୋଟେ ହଉଛି ମହିଳା ଦିବସ ଆଉ ଗୋଟେ ହଉଛି ରାକ୍ଷୀ ପୂର୍ଣ୍ଣିମା। ଗୋଟେ କିସ୍ତିରେ 5,000 ରାକ୍ଷୀ ପୂର୍ଣ୍ଣିମା ଡାଇରେକ୍ଟ ଏକାଉଣ୍ଟରେ ତାଙ୍କର ନିଜର ମା ମାନଙ୍କର ନିଜ ନିଜର ଏକାଉଣ୍ଟ ଅଛି, ସେ ଏକାଉଣ୍ଟକୁ ଟଙ୍କା ଆସୁଛି, ଏମାନେ ଯାଇ ନିଜ ଏକାଉଣ୍ଟରୁ ଟଙ୍କାଟିକୁ ଉଠେଇକି ଆଣୁଛନ୍ତି। ଏବେ ବର୍ତ୍ତମାନ ଯୋଉଟା ମିଳିଲା ଚତୁର୍ଥତମ କିସ୍ତିଟା ମିଳିଲା ଆଉ ସେଇଟା ବି ମହିଳା ଦିବସ ଥିଲା, ସେ ଦିନ ମିଳିଲା ସେମାନଙ୍କୁ।
0: ଏଇ ଯୋଉ ଟଙ୍କା ଗୁଡା ମିଳୁଛି ମ୍ୟାଡମ, ନାରୀ ମାନଙ୍କର କେତେ କାର୍ଯ୍ୟକାରୀ ହେଇପାରୁଛି ଏଇ ଟଙ୍କା ଗୁଡିକ?
1: ଯେତିକି ଟଙ୍କା ସରକାରଙ୍କ ତରଫରୁ ଆସିଲାଣି ତାହା ନାରୀମାନେ ନିଜର କାର୍ଯ୍ୟରେ ଲଗେଇ ପାରୁଛନ୍ତି। 5,000 ଟଙ୍କା ସରକାର ଯୋଉ ଦଉଛନ୍ତି ସେମାନେ ଗୋଟେ ଛୋଟ ବ୍ୟବସାୟ କରିକି ନିଜର କିଛି ଅର୍ଥ ଆମଦାନୀ ସେଥିରୁ କରୁଛନ୍ତି।
0: ଏଇ ଯୋଜନାଟି କେତେ ଲାଭକାରୀ ହେଲାଣି ବର୍ତ୍ତମାନ ସୁଦ୍ଧା ଯେବେଠୁ ଆରମ୍ଭ ହେଇଛି?
1: ଆଜିକୁ ସରକାର ଆମକୁ ଯେତିକି ଦେଲେଣି ଗୋଟେ କୋଟିରୁ ଅଧିକ ମାନେ ମହିଳାଙ୍କୁ ଏବେ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ମିଳିଗଲାଣି। ସେମାନେ

0: ଯୋଉ ଆମର ଦୁଇଟି କିସ୍ତିରେ ପଇସା ଦଉଛନ୍ତି, ମହିଳା ଦିବସରେ 5,000, ରାକ୍ଷୀ ପୂର୍ଣ୍ଣିମାରେ 5,000, ସେ 5,000 ଟିଙ୍କୁ ନେଇକିରି ମହିଳାମାନେ ପାରୁ ପରିବା କିଛି ନେଇ ମାର୍କେଟରେ ତାର ବିଜନେସ୍ କରିବା ଷ୍ଟାର୍ଟ କଲା, କିଏ ଗୋଟେ ଛୋଟ ସିଲେଇ ଦୋକାନଟିଏ ଖୋଲିକିରି ସେ ସିଲେଇ କରିପାରିଲା, କିଏ ଛତୁ ବିଜନେସ୍ କରିପାରିଲା। ଏମିତି ସେମାନେ ମହିଳାମାନେ ନିଜ ନିଜର କିଛି ନା କିଛି ଛୋଟ ଛୋଟ ଯେମିତି ଷ୍ଟେସନାରୀ ଦୋକାନ କଲା, ଏମିତି କରି ମହିଳାମାନେ ବହୁତ ଲାଭପ୍ରଦ ହେଲେଣି। ଏଥିରେ ସେମାନେ ନିଜେ ଯେମିତି ରୋଜଗାର କରିପାରୁନଥିଲେ, ପଇସାଟିଏ ପାଉନଥିଲେ, ସରକାରଙ୍କର ସାହାଯ୍ୟ ଯୋଗୁରୁ ସେମାନେ ଏ ପଇସାଟିକୁ ପାଇକି ନିଜେ କାର୍ଯ୍ୟରେ କରି ନିଜେ ଆଗକୁ ବଢି ପାରୁଛନ୍ତି। ତାଙ୍କୁ କାହା ପାଖରେ ବି ହାତ ପତେଇବାକୁ ଏବେ ପଡୁନି କିଛି, ଏବଂ ନିଜର ଖର୍ଚ୍ଚ ବି ମ୍ୟାଡମ୍ ମେଣ୍ଟେଇ ପାରୁଛନ୍ତି ସେମାନେ।
1: ଏହି ଯୋଜନାକୁ ନେଇକି ଆମ ଭାରତ ସରକାର କଣ ଆଗକୁ ତାଙ୍କ ଉଦ୍ଦେଶ୍ୟ ଲକ୍ଷ୍ୟ କଣ ରଖିଛନ୍ତି ଆମ ନାରୀ ସମାଜ?
0: ସରକାର ଭାବୁଛନ୍ତି କି ମାନେ ଆମର ଦେଶରେ ଯେମିତି କୌଣସି ନାରୀ ଆଉ ମାନେ ବସିକିରି ନ ରୁହନ୍ତୁ କି କାହା ପାଖରେ ସିଏ ହାତ ନ ପତାନ୍ତୁ, ସେଥିଲାଗି ସରକାର ଚାହୁଁଛି ମୁଁ ସବୁବେଳେ ଏମିତି ନାରୀମାନଙ୍କୁ କିଛି ନା କିଛି ସାହାଯ୍ୟ କରିବି, ଯାହାଫଳରେ ନାରୀମାନେ ନିଜେ କିଛି କରିପାରିବେ ଏବଂ ଆଗକୁ ବଢିପାରିବେ, ସମସ୍ତଙ୍କ ସାଙ୍ଗରେ ସେମାନେ ସମାନ ହେଇପାରିବେ। କାହିଁକି ନା ଦେଖନ୍ତୁ ଏବେ ବି ବହୁତ ଜଣ ଅଛନ୍ତି ଯାହାକି ନାରୀମାନେ ପାଠ ନ ପଢିନାହାନ୍ତି, ସେମିତି ତାଙ୍କୁ କୌଣସି ସର୍ଭିସ ବି ମିଳିପାରୁନି। ତ ସରକାରଙ୍କ ଦ୍ୱାରା ଯୋଉ ଏତିକି ଆର୍ଥିକ ସାହାଯ୍ୟ ତାଙ୍କୁ ମିଳୁଛି, ସେମାନେ ସେଇଥିରେ କିଛି ନା କିଛି କରିକିରି ମ୍ୟାଡମ୍ ସେମାନେ 5 ଲୋକ ସାମ୍ନାରେ ଠିଆ ହେଇପାରୁଛନ୍ତି। ତ ସେଥିଲାଗି ସେମାନେ ସରକାର ଭାବୁଛି କି କୌଣସି ମହିଳା ମୋର ଆଉ ଏମିତି ଖାଲି ନ ବସନ୍ତୁ, ସେମାନେ ନିଜେ କିଛି ନା କିଛି ରୋଜଗାର କରନ୍ତୁ, ଏଇଟା ସରକାରଙ୍କର ଆଗକୁ ଚେଷ୍ଟାଧାରା ରହିଛି।
1: ମ୍ୟାଡମ୍ କୁହନ୍ତୁ ଯେ ଆପଣଙ୍କର ଯୋଉ SHG ଗ୍ରୁପ ଅଛି ତା ଦ୍ଵାରା ଏହା କେମିତି ବା କେତେ କାର୍ଯ୍ୟକାରୀ କରାଯାଇଛି ଆଜି ପର୍ଯ୍ୟନ୍ତ?
0: ଦେଖନ୍ତୁ SHG ମା ମାନେ ଯେବେ ସରକାରଙ୍କ ଦ୍ଵାରା ଏ ନିୟମଟି ଲାଗୁ ହେଲା, ସେମାନେ ଏଥିପାଇଁ ବହୁତ କାର୍ଯ୍ୟରତ ରହିଲେ। ସେମାନେ ସମସ୍ତେ SHG ମା ମାନେ ଘର ଘର ବୁଲି ଏ ଯୋଜନା ବିଷୟରେ ସମସ୍ତଙ୍କୁ ମ୍ୟାଡମ୍ ବୁଝେଇବାକୁ ଲାଗିଲେ। ତାପରେ ରହିଲା ସେମାନଙ୍କର କିପରି ଭାବରେ ଫର୍ମ ଫିଲଅପ୍ ହବ, ଫର୍ମ ଟି କୋଉଠୁ ଆସିବ, ସେମାନେ ଫର୍ମ ଆଣିକି ସମସ୍ତଙ୍କର ମହିଳାମାନଙ୍କୁ ଯୋଗେଇ ଦେଲେ। ମହିଳାମାନଙ୍କୁ ଯୋଗେଇ ସାରିଲା ପରେ ତାଙ୍କର ଫର୍ମ ଯୋଉମାନେ ଫିଲଅପ୍ କରିପାରିଲେନି, ସେମାନେ ଫର୍ମ ଫିଲଅପ୍ କରିବାରେ ତାଙ୍କୁ ସାହାଯ୍ୟ କଲେ। ଏଟା କିପରି ଭାବରେ କୋଉଠି ନେଇକି ଫର୍ମ ଦିଆଯିବ ସେ ବିଷୟରେ ବୁଝେଇଲେ, ଏବଂ ଯାହାର ଯେମିତି ପର୍ସନାଲ ଏକାଉଣ୍ଟ ନଥିଲା, ଏଟା ତ ପର୍ସନାଲ ଏକାଉଣ୍ଟରେ ଟଙ୍କାଟି ଆସିବ ବୋଲିକିରି କୁହା ହେଇଥିଲା, ତ ସେଥିପାଇଁ ସେମାନେ ଯାହାର ଏକାଉଣ୍ଟ ନଥିଲା ଏକାଉଣ୍ଟ କିପରି ଖୋଲିବ, କୋଉଠି ଏଟା ଇଏ କରିବ, କୋଉ ବ୍ୟାଙ୍କକୁ ଯିବ, ସବୁ ବିଷୟରେ SHG ମା ମାନେ ସେମାନଙ୍କୁ ବୁଝେଇ ଦେଇ ଏକାଉଣ୍ଟକୁ ଖୋଲେଇଲେ ଏବଂ ଫର୍ମ ବି ଫିଲଅପ୍ କଲେ। ଏସବୁ SHG ମା ମାନଙ୍କର ବହୁତ ରହିଛି ଅବଦାନ। ମ୍ୟାଡମ୍ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି କି ଆମର ମହିଳାମାନଙ୍କୁ ଏତିକି ଦେଇ ବହୁତ ଲାଭପ୍ରଦ କରାଇଛନ୍ତି।
1: ଖୁବ ସୁନ୍ଦର ମ୍ୟାଡମ୍, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ୍।

0: ଚନ୍ଦା।
1: ତେବେ ଶ୍ରୋତା ବନ୍ଧୁ, ଶୁଣିଲେ ନା ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନାରୀ ସଶକ୍ତିକରଣ ପାଇଁ ଯୋଜନାମାନ କରାଯାଉଅଛି। ଏହି ସବୁ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାରୀମାନେ ସ୍ୱାବଲମ୍ବୀ, ସୁଶିକ୍ଷିତା, ସୁସ୍ଥ ଓ ସମ୍ମାନିତ ଜୀବନଯାପନ କରିପାରିବେ। ସମାଜର ମୂଳ ଶକ୍ତି ଭାବରେ ନାରୀମାନେ ଯେତେବେଳେ ଶକ୍ତିଶାଳୀ ହେବେ, ଦେଶର ଆଗକୁ ବଢ଼ିବାର ଗତି ମଧ୍ୟ ଦ୍ରୁତ ହେବ। ତେଣୁକରି ଆମ ସମସ୍ତଙ୍କର କର୍ତ୍ତବ୍ୟ ଯେ ଆମେ ଏହି ସବୁ ପଦକ୍ଷେପକୁ ସ୍ୱାଗତ କରି ତାହାର ସଚେତନତାକୁ ଆପଣେଇବା ଓ ସେହି ମାର୍ଗରେ ଯାଇ ନିଜର ଦାୟିତ୍ୱ ତୁଲାଇବା। ଆମର ଏହି ସୁଭଦ୍ରା ଯୋଜନାରେ ନାରୀ ସମାଜ ପାଇଁ କେତେ ସୁବିଧା ଏବଂ ସୁଯୋଗ ରହିଛି, ତେଣୁକରି ଆସନ୍ତୁ ଏହି ସୁଭଦ୍ରା ଯୋଜନାର ସୁବିଧା ସୁଯୋଗକୁ ଆପଣାନ୍ତୁ ଏବଂ ନାରୀ ସମାଜ ସଶକ୍ତ ହୁଅନ୍ତୁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣିଲେ ଆକାଶବାଣୀ ରାଉରକେଲା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ସୌମ୍ୟାଶ୍ରୀ ମହାନ୍ତି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ସରକାରର 2 ବର୍ଷ ପୂର୍ତ୍ତିର ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଫଳତା ଓ ଉପଲବ୍ଧି ସମ୍ପର୍କରେ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତା ଜୁନ୍ 12-21 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିରାଡମ୍ବର ଭାବେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ କରିବା ଲାଗି ନିଷ୍ପତ୍ତି ହୋଇଛି। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟ, ଜନକଲ୍ୟାଣକାରୀ ଯୋଜନା ଏବଂ ଏହାର ସୁଫଳ ବିଷୟରେ ଯେଭଳି ସାଧାରଣ ଲୋକଟିଏ ସୂଚନା ପାଇପାରିବ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 2 ବର୍ଷ ପୂର୍ତ୍ତି ନିମନ୍ତେ ପାଳନ ହେବାକୁ ଥିବା ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା 2024ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବୁବୁନ୍ ସାହୁଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ବୁବୁନ୍ ସାହୁଙ୍କୁ ଓସିଏସ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଜନସେବା ପ୍ରଶାସନର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ବୁବୁନ୍ ସାହୁ ବର୍ତ୍ତମାନ ଓଡ଼ିଶା ପୁଲିସର ଡିଏସ୍ପି ଭାବେ ପ୍ରଶିକ୍ଷଣ ନେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ ସିୟୁଇଟି ୟୁଜି 2026 ପରୀକ୍ଷା ନିମନ୍ତେ ସଂଶୋଧିତ ପରୀକ୍ଷା ତାରିଖ ଏବଂ ଆଡ୍ମିଟ୍ କାର୍ଡ଼ ପ୍ରଦାନ ଘୋଷଣା କରାଯାଇଛି। ଚଳିତ ମାସ 31 ତାରିଖ ଏବଂ ଆସନ୍ତା ମାସ 6 ଓ 7 ତାରିଖରେ ଏଥିନିମନ୍ତେ ପ୍ରବେଶିକା ପରୀକ୍ଷା ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ଇଦ୍ ଉଲ୍ ଆଝା ପାଇଁ ପୁନଃ ନିର୍ଦ୍ଧାରିତ କରାଯାଇଛି। ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ଼ ପ୍ରଦାନ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ cuet.nta.nic.inରେ ଡାଉନ୍ଲୋଡ଼୍ କରି ଆଡ୍ମିଟ୍ କାର୍ଡ଼ ପାଇପାରିବେ। ଆସନ୍ତା ମାସ 6 ଓ 7 ତାରିଖରେ ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍ ଶୀଘ୍ର ଆଡ୍ମିଟ୍ କାର୍ଡ଼ ପ୍ରଦାନ କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାବିଯାନ 2026 ଅଧୀନରେ ପୁରୀ ଜିଲ୍ଲାରେ ଆୟୋଜିତ ଶିବିରରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଶିକ୍ଷଣ ବର୍ଗରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ, ସାଂସଦ ସମ୍ବିତ ମହାପାତ୍ର, ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୁରୀ ବିଧାନସଭା କ୍ଷେତ୍ରର ଅନେକ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ ସ୍ୱାବଲମ୍ବନ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲା ସୋହଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିପଡ଼ାଠାରେ ଏକ ନୂତନ ବିପଣୀ କେନ୍ଦ୍ର ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ସୁରଜ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗ୍ରାମର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ବିପଣୀ କେନ୍ଦ୍ର ନିର୍ମାଣ ଦ୍ୱାରା ସ୍ଥାନୀୟ ଜନସାଧାରଣ ଦୈନନ୍ଦିନ ବଜାର ସୁବିଧା ସହ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟୀ, ଚାଷୀ ଓ ଯୁବକ ଯୁବତୀଙ୍କ ପାଇଁ ନୂତନ ବ୍ୟବସାୟିକ ଓ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସୁରଜ କହିଛନ୍ତି। ପିତେଇପୁରଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଚାରାରୋପଣ କାର୍ଯ୍ୟକ୍ରମ ଓ ରାସନ କାର୍ଡ଼ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କୁ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରଦାନ କରିବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇଦ୍ ଉଲ୍ ଆଝା ପର୍ବ ସମାଜରେ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ସାଫଲ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ସଦ୍ଭାବ ତ୍ୟାଗ ଓ ଭାଇଚାରାର ଅନନ୍ୟ ପର୍ବ ଇଦ୍ ଉଜ୍ ଜୁହା ପାଳିତ ହୋଇଯାଇଛି। ସଦର ମହକୁମାର ଦୁଇଟି ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ସାମୂହିକ ନମାଜ ପାଠ କରାଯାଇଥିଲା। ଇସଲାମ ଧର୍ମର ମାନବିକ ମୂଲ୍ୟବୋଧ ଓ ଦେଶର ସଂହତି ଓ ସମ୍ପ୍ରୀତି ଉପରେ ଭାଇଚାରାକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ଏହି ପର୍ବ ପାଳିତ ହୋଇଯାଇଛି। ସ୍ଥାନୀୟ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦେଶର ପ୍ରଗତି, ବିଶ୍ୱଶାନ୍ତି ଓ ସଦ୍ଭାବନା ପାଇଁ ସାମୂହିକ ନମାଜ ପାଠ ମଧ୍ୟ କରାଯାଇଥିଲା। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଦୂର କରିବା, ମହିଳା ଓ କିଶୋରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ ନେଇ ଲଜ୍ଜା, ଅନ୍ଧବିଶ୍ୱାସ ଓ ବିଭିନ୍ନ କୁସଂସ୍କାର ଦେଖାଦେଇଥାଏ। ସଚେତନତା ଅଭାବରୁ ଅନେକ କିଶୋରୀ ଏହାଦ୍ୱାରା ପ୍ରଭାବିତ ହେବା ସହ ଶାରୀରିକ ସମସ୍ୟା ଓ ସଂକ୍ରମଣର ଶିକାର ହୋଇଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା ସହିତ ପୁଷ୍ଟିକର ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିଃଶୁଳ୍କରେ ସାନିଟାରୀ ପ୍ୟାଡ୍ ବଣ୍ଟନ ଓ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଋତୁସ୍ରାବ ସମ୍ପର୍କରେ ଆଲୋଚନା, ସଠିକ୍ ତଥ୍ୟ, ସ୍ୱଚ୍ଛତା ପ୍ରତି ସଚେତନତା ମାଧ୍ୟମରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସମ୍ମାନକୁ ସୁରକ୍ଷିତ ରଖାଯାଇପାରିବ। ଭୁବନେଶ୍ୱରଠାରେ ଏହି ଅବସରରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମ୍ମିଳନୀରେ ଯୋଗଦେଇ କହିଛନ୍ତି, ଋତୁସ୍ରାବକୁ ଏକ ସାମାଜିକ କୁପ୍ରଥା ଭାବେ ଗ୍ରହଣ ନ କରି ଏ ସମ୍ପର୍କରେ ମୁକ୍ତ ଆଲୋଚନାର ଆବଶ୍ୟକତା ରହିଛି।
1: ଏଇ ଯଦି ଆପଣ ଯଦି କହିବେ ଯେ ଯଦି ପିରିୟଡ୍ ଆରମ୍ଭ ହଉଛି ତାହେଲେ ଗୋଟେ ପ୍ରଥମେ ଗୋଟେ କିଶୋରୀ ବା ଗୋଟେ ଶିଶୁ ଆକୁ ସମ୍ମୁଖୀନ ହଉଛି, ତେଣୁ ଏଥିରେ କିଭଳି ଭାବରେ ସ୍ୱଚ୍ଛତା ସେମାନେ ମେଣ୍ଟେନ୍ କରିପାରିବେ, ଶିକ୍ଷା କ୍ଷେତ୍ର ହଉ ସିଏ ସମସ୍ତ କ୍ଷେତ୍ରରେ ବା ପରିବାରରେ ବି ହଉ, ଏଇଟା ଗୋଟେ ଟାଇମ୍ ଶିଶୁ ଆକୁ ଗୋଟେ ସୋସିଆଲ ଷ୍ଟିଗ୍ମା ଭାବରେ ନ ନିଅନ୍ତୁ ଏବଂ ଶିଶୁମାନଙ୍କୁ ସେମାନଙ୍କର ଅଧିକାର, ସେମାନେ ସ୍ୱଚ୍ଛତା ଭାବରେ ବଢ଼ିପାରିବେ ଏବଂ ଖୋଲିକିରି ଏ ବିଷୟରେ ଯେଭଳି ଭାବରେ ଆଲୋଚନା କରିପାରିବେ ନିଜ ପରିବାରରେ, ସ୍କୁଲରେ ଏବଂ ସୋସାଇଟିରେ, ତା ଉପରେ ଆମେ ସମସ୍ତେ କାମ କରିବା ଉଚିତ।
0: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥ ଚାରମାଳ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳରୁ 18 ଖଣ୍ଡ ତାଳଖଣ୍ଡ ପୁରୀରେ ପହଞ୍ଚିଥିବା ଜଣାପଡ଼ିଛି। ଭୋଇ ସେବକମାନେ ତାଳକାଠ ବ୍ୟବହାର କରି ଚାରମାଳ ନିର୍ମାଣ କରିବେ। ପାରମ୍ପରିକ ରୀତି ଅନୁଯାୟୀ ରଥଯାତ୍ରା ଦିନ ପହଣ୍ଡି ସମୟରେ ତିନି ରଥରେ 16 ଚାରମାଳ ବନ୍ଧାଯାଇଥାଏ। ରାୟଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଶିବିରରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ତୃଣମୂଳ ସ୍ତରରେ ପଣ୍ଡିତ ଉପାଧ୍ୟାୟଙ୍କ ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲର ପ୍ରମୋଦ ପ୍ରଧାନଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଓ ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ସମେତ ଦେବଗଡ଼, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାକୁ ସତର୍କ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଆସନ୍ତା କିଛିଦିନ ମଧ୍ୟରେ ଦିନ ତାପମାତ୍ରା 2-4 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଅନନ୍ୟତାରେ ଏକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ମାନବ ସମାଜ ପାଇଁ କ୍ୟାନ୍ସର ବା କର୍କଟ ରୋଗ ଏକ ବଡ଼ ସ୍ୱାସ୍ଥ୍ୟଜନିତ ଆହ୍ୱାନ ପାଲଟିଛି। କର୍କଟ ରୋଗର ବିଭିନ୍ନ ପ୍ରକାର ଭେଦ ମଧ୍ୟରୁ ବ୍ଲଡ୍ କ୍ୟାନ୍ସର ବା ରକ୍ତ କର୍କଟ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଜଟିଳ ରୋଗ। ଏହି ରୋଗର କାରଣ, ନିରାକରଣ ଏବଂ ଏହାର ମୁକାବିଲା ନେଇ

ପଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଅନନ୍ୟତାରେ ଏକତା, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ମାନବ ସମାଜ ପାଇଁ କ୍ୟାନ୍ସର ବା କର୍କଟ ରୋଗ ଏକ ବଡ଼ ସ୍ୱାସ୍ଥ୍ୟଜନିତ ଆହ୍ୱାନ ପାଲଟିଛି। କର୍କଟ ରୋଗର ବିଭିନ୍ନ ପ୍ରକାରଭେଦ ମଧ୍ୟରୁ ବ୍ଲଡ୍ କ୍ୟାନ୍ସର ବା ରକ୍ତ କର୍କଟ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଜଟିଳ ରୋଗ। ଏହି ରୋଗର କାରଣ, ନିରାକରଣ ଏବଂ ଏହାର ମୁକାବିଲା ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ରକ୍ତ କର୍କଟ ଦିବସ ପାଳନ କରାଯାଉଛି। ରୋଗର ପ୍ରାଥମିକ ଲକ୍ଷଣ ଚିହ୍ନଟ କରିବା ଏବଂ ପୀଡ଼ିତଙ୍କୁ ସହାନୁଭୂତି ଓ ସହଯୋଗ ପ୍ରଦାନ କରିବା ଆଜି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଅନନ୍ୟତାରେ ଏକତା। ଏହାର ଅର୍ଥ ହେଉଛି ପ୍ରତ୍ୟେକ କର୍କଟ ରୋଗୀଙ୍କ ସଂଘର୍ଷ ଏବଂ ସେମାନଙ୍କର ଅନୁଭୂତି ପରସ୍ପରଠାରୁ ଭିନ୍ନ ଓ ଅନନ୍ୟ। ତେବେ ସେମାନଙ୍କୁ ସୁରକ୍ଷା ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ପଡ଼ିବ। ଶରୀରର ରକ୍ତକୋଷିକାଗୁଡ଼ିକର ଅସ୍ୱାଭାବିକ ଏବଂ ଅନିୟନ୍ତ୍ରିତ ବୃଦ୍ଧି ଘଟିଲେ ରକ୍ତ କର୍କଟର ଆଶଙ୍କା ସୃଷ୍ଟି ହୋଇଥାଏ। ମଣିଷର ଅସ୍ଥିମଜ୍ଜାକୁ ଏହା ବିଶେଷ ଭାବେ ପ୍ରଭାବିତ କରିଥାଏ, ଫଳରେ ଶରୀରରେ ରକ୍ତ ସୃଷ୍ଟିରେ ବ୍ୟାଘାତ ଘଟିଥାଏ। ଏହି ରୋଗର ତିନୋଟି ପ୍ରକାର ଭେଦ ଦେଖିବାକୁ ମିଳିଥାଏ। ପ୍ରଥମଟି ହେଉଛି ଲିଓକେମିଆ, ଯାହାକି ଶରୀରରେ ଅସ୍ୱାଭାବିକ ଶ୍ୱେତ ରକ୍ତକଣିକା ସଂଖ୍ୟାକୁ ବୃଦ୍ଧି କରିଥାଏ, ଫଳରେ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ ହୁଏ। ଦ୍ୱିତୀୟରେ ଲିମ୍ଫମା, ଯାହାକି ରୋଗ ପ୍ରତିରୋଧକ ପ୍ରଣାଳୀକୁ ପ୍ରଭାବିତ କରିଥାଏ। ଏବଂ ଶେଷରେ ତୃତୀୟଟି ହେଉଛି ମଲ୍ଟିପୁଲ ମାଇଲୋମା, ଏହା ପ୍ଲାଜ୍ମା କୋଷକୁ ପ୍ରଭାବିତ କରିବା ସହିତ ଶରୀରରେ ଆଣ୍ଟିବଡି ସୃଷ୍ଟି କରିବାରେ ବାଧା ଉପୁଜାଇଥାଏ। ରୋଗର ପ୍ରାଥମିକ ଲକ୍ଷଣଗୁଡ଼ିକ ମଧ୍ୟରେ ଅତ୍ୟଧିକ କ୍ଳାନ୍ତି ଅନୁଭବ କରିବା, ବାରମ୍ବାର ଜ୍ୱର ହେବା, ହଠାତ୍ ଓଜନ କମିଯିବା, ଗଣ୍ଠି ଅବା ହାଡ଼ରେ ଅତ୍ୟଧିକ ବିନ୍ଧା ଏବଂ ଶରୀରର ଯେକୌଣସି ସ୍ଥାନରୁ ସହଜରେ ରକ୍ତସ୍ରାବ ହେବା ଆଦି ଅନ୍ତର୍ଭୁକ୍ତ। ସମୟୋପଯୋଗୀ ଚିହ୍ନଟ ଦ୍ୱାରା ଏହାର ସଫଳ ଚିକିତ୍ସା କରାଯିବା ସମ୍ଭବ ହୋଇଥାଏ। କର୍କଟ ରୋଗର ଚିକିତ୍ସା ପ୍ରାୟତଃ ବ୍ୟୟବହୁଳ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ପ୍ରବର୍ତ୍ତନ କରିଛନ୍ତି। ଏହି ବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ବାର୍ଷିକ 5,00,000 ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରୁଛି, ଫଳରେ ରକ୍ତ କର୍କଟ ରୋଗ ପାଇଁ ଦୀର୍ଘଦିନ ଧରି ଔଷଧ ସେବନ ଏବଂ ପରୀକ୍ଷାଜନିତ ଖର୍ଚ୍ଚ ଅନେକାଂଶରେ ଲାଘବ ହୋଇପାରିଛି। ଚଳିତ ଆର୍ଥିକ ବର୍ଷଠାରୁ କର୍କଟ ସମେତ କେତେକ ବିରଳ ଏବଂ ବଂଶାନୁକ୍ରମିକ ରୋଗର ଚିକିତ୍ସାରେ ବ୍ୟବହୃତ ହେଉଥିବା 36 ଜୀବନ ରକ୍ଷାକାରୀ ମହଙ୍ଗା ଔଷଧ ଉପରୁ ସୀମା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଏଥିସହ ଅନ୍ୟ 6 ପ୍ରମୁଖ ଜୀବନ ରକ୍ଷାକାରୀ ଔଷଧ ଉପରେ ସୀମା ଶୁଳ୍କକୁ 5% ହ୍ରାସ କରାଯାଇପାରିଛି। କର୍କଟ ରୋଗୀଙ୍କୁ ସହଜ ଭାବରେ କେମୋଥେରାପି ତଥା ଅନ୍ୟ ଛୋଟମୋଟ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟ ନେଇ ସରକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନ କରୁଛନ୍ତି। ଆସନ୍ତା 3 ମଧ୍ୟରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗତ ଆର୍ଥିକ ବର୍ଷ ମଧ୍ୟରେ ଦେଶବ୍ୟାପୀ 297 ଅତିରିକ୍ତ ଜିଲ୍ଲା ଡେ କେୟାର କର୍କଟ କେନ୍ଦ୍ର ସ୍ଥାପନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳ ରୋଗୀଙ୍କ ପାଇଁ ସ୍ଥାନୀୟ ସ୍ତରରେ ଚିକିତ୍ସାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ଅଣସଂକ୍ରାମକ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ ଦେଶବ୍ୟାପୀ 770 ଜିଲ୍ଲାସ୍ତରୀୟ କ୍ଲିନିକ୍ ଏବଂ 6,410 ଅଧିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରୀୟ କ୍ଲିନିକ୍ ପ୍ରତିଷ୍ଠା କରାଯାଇଛି। ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଅଭିଯାନ ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରୋଗୀଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ସରକାର 5,00,000-15,00,000 ପର୍ଯ୍ୟନ୍ତ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଦେଶର 27 ପ୍ରମୁଖ ଆଞ୍ଚଳିକ କର୍କଟ କେନ୍ଦ୍ର ମାଧ୍ୟମରେ ଏହି ସୁବିଧା ପ୍ରଦାନ କରାଯାଉଛି। ଆଇଆଇଟି ମୁମ୍ବାଇ ଏବଂ ଟାଟା ମେମୋରିଆଲ ସେଣ୍ଟର ମିଳିତ ସହଯୋଗରେ ଦେଶରେ ପ୍ରଥମ ସ୍ୱଦେଶୀ କାର୍ ଟି ସେଲ୍ ଥେରାପି ବ୍ୟବସ୍ଥା ବିକଶିତ କରାଯାଇଛି। ଏହା ଉପଯୋଗ ମାଧ୍ୟମରେ କମ୍ ଖର୍ଚ୍ଚରେ ରକ୍ତ କର୍କଟ ଏବଂ ଲିମ୍ଫୋମା ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରୁଛି। ସଚେତନ ଏବଂ ସମୟୋପଯୋଗୀ ଚିକିତ୍ସା ଦ୍ୱାରା ଏହି ରୋଗର ସଫଳ ଚିକିତ୍ସା ସମ୍ଭବ ହୋଇପାରିବ। ସ୍ୱେଚ୍ଛାକୃତ ରକ୍ତଦାନ ପୀଡ଼ିତଙ୍କୁ ଅଧିକ ସହଯୋଗ ପ୍ରଦାନ କରିପାରିବ। ଧୂମପାନ, ମଦ୍ୟପାନ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଆଦିରୁ ଦୂରେଇ ରହିଲେ କର୍କଟ ରୋଗର ଆଶଙ୍କା ହ୍ରାସ ପାଇଥାଏ। ରୋଗୀଙ୍କୁ ସହାନୁଭୂତି ପ୍ରଦର୍ଶନ ସହ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆସନ୍ତୁ ଅନନ୍ୟତାରେ ଏକତା ବାର୍ତ୍ତାକୁ ସମର୍ଥନ ମାଧ୍ୟମରେ ରକ୍ତ କର୍କଟ ମୁକ୍ତ ଏକ ସୁସ୍ଥ ସମାଜ ଗଠନ ଦିଗରେ ମିଳିମିଶି କାର୍ଯ୍ୟ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଅନନ୍ୟତାରେ ଏକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର, ଚାଷ ଆଉ ଚାଷୀମାନଙ୍କର କଲ୍ୟାଣ ଉପରେ ଅତ୍କା ପ୍ରାଥମିକତା ଦେଉଛନ୍ ସରକାର, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ସାମାଜିକ ଗଣମାଧ୍ୟମ ଥି ଭିଭିଆଇପିଙ୍କର ଗସ୍ତ ଆଉ ସୁରକ୍ଷା ବାବଦ ତଥ୍ୟ ପ୍ରକାଶ କଲେ ନିଆଯିବା କାର୍ଯ୍ୟାନୁଷ୍ଠାନ। ସିବିଏସ୍ଇ ପରୀକ୍ଷାର୍ଥୀ ଡିଜିଟାଲ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ଆନ୍ବା, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଇଜେ ଆଇଜ୍ ଭିନ୍ ଭିନ୍ ଜାଗାନ ପାଳନ ହେଉଛେ ଇଦ୍ ଉଲ୍ ଜୁହା ପରବ, ଆଉ ଶ୍ରେଷ୍ଠତ୍ୱ ଲାଗି ଏକଠାନିଆ ହେବାର ବାର୍ତ୍ତା ନେଇକରି ଆଇଜ୍ ପାଳନ କରାଯାଉଛେ ବିଶ୍ୱ ରକ୍ତ କର୍କଟ ଦିବସ। ଏଥର ପୁରା ଖବର, ଦେଶରେ ଚଳିତ ବଛର ପାଖାପାଖି 37,60,00,000 ଟନ୍ରୁ ଅତ୍କା ଖାଦ୍ୟଶସ୍ୟ ଉତ୍ପାଦିତ ହେବାର ଆକଳନ କରାଯାଇଛି ବୋଲି କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ନୂଆଦିଲ୍ଲୀଠାରେ ଆୟୋଜିତ ଖରିଫ୍ ଅଭିଯାନ 2026 ଜାତୀୟ କୃଷି ସମ୍ମିଳନୀକେ ମନ୍ତ୍ରୀ ଶ୍ରୀ ଚୌହାନ ଉଦ୍ଘାଟନ କରିକିରି କହିଛନ୍, ଭାରତନ ଭରପୁର ମାତ୍ରାଥି ଖାଦ୍ୟଶସ୍ୟ ରହିଛେ, ଦେଶର ପରିଶ୍ରମୀ ଚାଷୀମାନଙ୍କ ଲାଗି ଇଟା ସମ୍ଭବ ହୋଇପାରିଛେ। ସରକାର ସବୁବେଳେ ଚାଷ ଆଉ ଚାଷୀମାନଙ୍କର କଲ୍ୟାଣକେ ଅତ୍କା ପ୍ରାଥମିକତା ଦେଇ ଆସୁଛନ୍। ଚୀନ୍କେ ପଛାଡ଼େ ପକାଇକରି ଭାରତ ଇହାଦେ ସବୁନୁ ବଡ଼ ଚାଉଲ ଉତ୍ପାଦନକାରୀ ଦେଶ ହୋଇପାରିଛେ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଆଇବା ଖରିଫ୍ ଋତୁଥି ଚାଷ କ୍ଷେତ୍ରକେ ଅତ୍କା ବିକଶିତ କରବାର ଥି ଇ ଦୁଇଦିନିଆ ସମ୍ମିଳନୀ ଗୋଟିଏ ରୂପରେଖ ପ୍ରସ୍ତୁତ କରବା, ଜୈବିକ କୃଷି ବାବଦ ଚାଷ ଆଉ ଅଲଗା କୃଷିଭିତ୍ତିକ ପ୍ରସଙ୍ଗ ଉପରେ ମତ ବିନିମୟ ଲାଗି ଇ ସମ୍ମିଳନୀ ଗୋଟିଏ ମଞ୍ଚ ଦେବା ବୋଲି ଶ୍ରୀ ଚୌହାନ କହିଛନ୍। ସମ୍ମିଳନୀଥି କେନ୍ଦ୍ର ଆଉ ରାଜ୍ୟସ୍ତରୀୟ ବିଭାଗୀୟ ବରିଷ୍ଠ ଅଧିକାରୀ, ICAR କୃଷି ପ୍ରତିଷ୍ଠାନର ପ୍ରତିନିଧି, ବିଶେଷଜ୍ଞ ଆଉ ଚାଷ କ୍ଷେତ୍ରଥି ଜଡ଼ିତ ଅଂଶୀଦାରମାନେ ଯୋଗ ଦେଇକରି ଖରିଫ୍ ଋତୁର ପ୍ରାଥମିକତା ଆଉ ମିଳିତ କାର୍ଯ୍ୟପନ୍ଥା ପ୍ରସ୍ତୁତି ବାବଦେ ଆଲୋଚନା କରିବେ। ଅତି ବିଶିଷ୍ଟ ବ୍ୟକ୍ତିବିଶେଷ ଭିଭିଆଇପିଙ୍କର ଗସ୍ତ ଆଉ ସୁରକ୍ଷା ବାବଦ ତଥ୍ୟ ସାମାଜିକ ଗଣମାଧ୍ୟମଟି ପ୍ରକାଶ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବା। ରାଜ୍ୟ ଗୃହ ବିଭାଗ ତରଫୁ ଆଇଜି ବାବଦେ ଗୋଟିଏ ବିଜ୍ଞପ୍ତି ବାହାରିଛି। ଡିଜିପି, ଆଇଜି, ଗୁପ୍ତଚର ବିଭାଗ, ସବୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଆଉ ପୁଲିସ୍ ଅଧିକାରୀଙ୍କୁ ସତର୍କ ହେବାର୍କେ ବିଭାଗ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମଟି ଭିଭିଆଇପିମାନଙ୍କର ଗସ୍ତ ବାବଦ ସୂଚନା ପ୍ରଘଟ ହେଉଥିବାରୁ ସରକାରଙ୍କ ତରଫୁ ଏହି ପଦକ୍ଷେପ ନିଆଯାଇଛି। ପରୀକ୍ଷାର୍ଥୀ ସ୍ୱଚ୍ଛତା ଆଉ ଛାତ୍ରଛାତ୍ରୀମାନଙ୍କର ସ୍ୱାର୍ଥର ସୁରକ୍ଷାକେ ନଜରଥି ରଖିକରି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାଙ୍କନଥି ପହିଲା ଥର ଲାଗି ଡିଜିଟାଲ ବ୍ୟବସ୍ଥା ମୂଲ କରାଯାଇଛି। ସିବିଏସ୍ଇ ଅଧିକାରୀଙ୍କ ସାଙ୍ଗେ ଗୋଟିଏ ବୈଠକ ଉତ୍ତରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍, ଇ ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ ବ୍ୟବସ୍ଥା ଗୋଟିଏ ପ୍ରଗତିଶୀଲ ମାଧ୍ୟମ ହୋଇଛେ। ଦେଶ ଆଉ ବିଦେଶର ବହୁତେ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନ ଏ ବ୍ୟବସ୍ଥାକେ ଅପନାବାରକେ ଚେଷ୍ଟା ଜାରି ରଖିଛନ୍ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍। ଏହାଦେହର ସମୟଥି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଛି। ପାଖାପାଖି 17

0: ছাত্রছাত্রী পরীক্ষা দিয়ে এপ্তক 4 লাখ ছাত্রছাত্রী উত্তর খাতা পাইপারিছন। এই প্রক্রিয়া জড়িয়ে পাখাপাখি 40 কোটি পরীক্ষা খাতা ফটোকপি করা যাইছে বলে শ্রী প্রধান কহিছন।
1: बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनके हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही, इसको मैं दायित्व लेता हूँ, उसको इसे ठीक करा जाए। हम एक भी विद्यार्थी की ऑन आंसर्ड क्वारी को असमाधित नहीं छोड़ेंगे।
0: जातीय परीक्षण संस्थान एनटीए तरफ ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2026 ପରୀକ୍ଷା ଲାଗି ସଂଶୋଧିତ ପରୀକ୍ଷା ତାରିଖ ଆଉ ଆଡ୍ମିଟ୍ କାର୍ଡ଼ ଦେବାର ଘୋଷଣା କରାଯାଇଛି। ଏ ମାସ 31 ତାରିଖ ଆଉ ଆଇବା ମାସ 6 ଆଉ 7 ତାରିଖ ଏଥିଲାଗି ପ୍ରବେଶିକା ପରୀକ୍ଷା ହେବା ବୋଲି ଏନ୍ଟିଏ ତରଫରୁ କୁହାଯାଇଛି। ଆଏଜ୍ ହେବାରକେ ଥିବାର ପରୀକ୍ଷା ଇଦ୍ ଉଲ୍ ଜୁହା ଲାଗି ଫେର୍ ଘାଏ ନିର୍ଦ୍ଧାରିତ କରାଯାଇଛି। ଆଇବା ରବିବାର ଦିନ ହେବାରକେ ଥିବାର ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ଼ ଦେବାର ପ୍ରକ୍ରିୟା ମୂଲ ହୋଇଛି। ସେମାନେ ଅଫିସିଆଲ ୱେବ୍ସାଇଟ୍ cuet.nta.nic.in ଆଡ୍ମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଆଉ ଆଇବା ମାସ 6 ଆଉ 7 ତାରିଖ ହେବାରକେ ଥିବାର ପରୀକ୍ଷା ଲାଗି ଖୁବ୍ ଜଲ୍ଦି ଆଡ୍ମିଟ୍ କାର୍ଡ଼ ଦିଆଯିବା ବୋଲି ଏନ୍ଟିଏ ତରଫରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୁକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800 11 7800 ଡାଏଲ୍ କରିକରି ନିଜେ ନିଜର ମତାମତ ରେକର୍ଡ଼ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା କାଲି ତକ ନିଜର ମତାମତ ଦେଇପାରିବେ। ରାଜ୍ୟ ଆଇବା ଦିନେ ଡିଜେଲ୍ ବୋଟ୍ ବଦଳେ ବିଦ୍ୟୁତ୍ ଚାଲିତ ଇଭି ବୋଟ୍ ଚାଲିବା ବୋଲି ପର୍ଯ୍ୟଟନ ବିଭାଗ ତରଫରୁ କୁହାଯାଇଛି। ପହିଲା କ୍ଷେପେ 4ଟା ଜାଗାର ଇଭି ବୋଟ୍ ବ୍ୟବସ୍ଥା କରାଯିବା। ହୀରାକୁଦ, ଭିତରକନିକା, କୋଲାବ ଆଉ ବରକୁଳ ଲାଗି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଟେଣ୍ଡର ଆହ୍ୱାନ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୁସଲମାନ ସମ୍ପ୍ରଦାୟର ଧାର୍ମିକ ପରବ ଇଦ୍ ଉଲ୍ ଜୁହା ଆଜି ପାଳନ କରାଯାଉଛି। ଏହି ଅବସରରେ ଭିନ୍ ଭିନ୍ ଇଦ୍ଗାହ ଆଉ ମସ୍ଜିଦ୍ମାନଙ୍କେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ରାଷ୍ଟ୍ରପତି ଏହି ପରବକେ ବଳିଦାନ, ବିଶ୍ୱାସ ଆଉ ମାନବିକ ମୂଲ୍ୟବୋଧର ପ୍ରତିଫଳନ ବୋଲି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦ୍ ଉଲ୍ ଜୁହା ଶୁଭେଚ୍ଛା ଜଣାଇକରି କହିଛନ୍, ଆଜିର୍ ଦିନେ ସମାସ୍ତି ଭାଇଚାରା ଆଉ ଖୁସିର ଭାବନା ଆହୁରି ଗହେର ହେଉ। ଏହି ଅବସରରେ ଶ୍ରୀ ମୋଦି ସମକର ସଫଳତା ଆଉ ଭଲ ସ୍ୱାସ୍ଥ୍ୟ ଲାଗି କାମନା କରିଛନ୍। ଇଦ୍ ଉଲ୍ ଜୁହା ଅବସରରେ ରାଜ୍ୟର ସବୁ ମୁସଲମାନ ଭାଇ ବହିନମାନଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଶୁଭେଚ୍ଛା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ମୁସଲମାନ ଭାଇ ବହିନମାନଙ୍କର ସୁଖ ଆର୍ ସମୃଦ୍ଧି କାମନା କରିଛନ୍। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନୁ ଆଜି ଇଦ୍ ଉଲ୍ ଜୁହା ପରବ ପାଳିତ ହୋଇଯାଇଛି। ଜିଲ୍ଲାର ସଦର ମହକୁମାର 2ଟା ମସ୍ଜିଦ୍ନ ମୁସଲମାନ ସମ୍ପ୍ରଦାୟ ତରଫରୁ ସାମୁହିକ ନମାଜ ପାଠ ସହିତ ଇଦ୍ ଉଲ୍ ଜୁହା ଅବସରରେ ପରସ୍ପରକେ ଅଭିନନ୍ଦନ ଆର୍ ଶୁଭେଚ୍ଛା ଦିଆନିଆ କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସହରନୁ ଆଜି ଇଦ୍ ଉଲ୍ ଜୁହା ଉସତ ଉସ୍ନାକିଥି ପାଳିତ ହୋଇଯାଇଛି। ନମାଜ ପାଠ ଉତ୍ତରୁ ମୁସଲମାନ ସମ୍ପ୍ରଦାୟର ଭାଇ ବହିନମାନେ ନିଜ ନିଜର ଭିତରେ ଇଦ୍ର ଶୁଭେଚ୍ଛା ଦିଆନିଆ ହୋଇଥିଲେ। ରକ୍ତ କର୍କଟ ରୋଗକେ ଚିହ୍ନଟ କରିବା ଲାଗି ଆଉ ଇତାର ବାବଦେ ଲୁକୁ ସଚେତନ କରିବା ଲାଗି ଫି ବଛର ମେ 28 ତାରିଖକେ ରକ୍ତ କର୍କଟ ଦିବସ ଭାବେ ପାଳନ କରାଯାଉଛି। ଏ ବଛର ଇ ଦିବସର ବାର୍ତ୍ତା ହେଉଛି, ଶ୍ରେଷ୍ଠତ୍ୱ ଲାଗି ଏକଠାନିଆ ହେବା। ଗଲା ବଛରଠାନୁ ଆଇବା ବଛର ତକ 3 ବଛର ଲାଗି ପ୍ରସଙ୍ଗ ଆଧାରଥି ରକ୍ତ କର୍କଟ ଦିବସ ପାଳନ କରାଯାଉଛି। ଇ ରୋଗ ମନୁଷ୍ୟର ଶରୀରର ହାଡ଼ ଭିତରୁ ମୂଲ ହେଇକରି ରକ୍ତକୋଷ ବନାବାର କାମକେ ବାଧା ଦେସି। ହେଥିଲାଗି ରୋଗୀମାନଙ୍କ ରକ୍ତକୋଷ ଠିକ୍ ଭାବେ ନାଇଁ ବଢ଼ିପାରେ। ଲିକୋମିଆ, ଲିମ୍ଫୋମା ଆର୍ ମାୟୋଲୋମା ବାଗି ରକ୍ତ କର୍କଟ ବେମାର ବାବଦେ ଲୋକ ସଚେତନ କରବାର ଲାଗି ଫି ବଛର ଇ ଦିବସ ପାଳନ କରାଯାଉଛି। ବିଶ୍ୱ ରକ୍ତ କର୍କଟ ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତ କର୍କଟ ବାବଦେ ସଚେତନତା ସୃଷ୍ଟି ଆଉ ଇ ରୋଗଥି ପୀଡ଼ିତ ଲୋକର ଲାଗି ସହଯୋଗ ଆଉ ସହାନୁଭୂତିର ହାତ ବଢ଼ାବାର ଲାଗି ସମକୁ ଅନୁରୋଧ କରିଛନ୍। ସମୟ ଜାନି ପରୀକ୍ଷା ଆଉ ସୁସ୍ଥ ଜୀବନଶୈଳୀ ଆଉ ସକାରାତ୍ମକ ମନୋଭାବ ଜରିଏ ଇ ରୋଗ ବିରୋଧୀ ଲଢ଼େଇକେ ଆହୁରି ସଶକ୍ତ କରିହେବା ବୋଲି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍। ସଚେତନ ହୋଇକରି ସୁସ୍ଥ ସମାଜ ଗଠନଟି ଭାଗିଦାର ହେବାରକେ ସମକୁ ଡକ୍ଟର ମହାଲିଙ୍ଗ ଆହ୍ୱାନ ଦେଇଛନ୍। ବୌଦ୍ଧ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଗୋଟିଏ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କର ଅଧ୍ୟକ୍ଷତାରେ ମା ଆଉ ଛୁଆ ମୃତ୍ୟୁ ହାର ବାବଦେ ବୈଠକଟି ସମୀକ୍ଷା କରାଯାଇଛି। ବରଗଡ଼ ଜିଲ୍ଲାର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି।

ନିର୍ଭୁଲ ଭୋଟର ତାଲିକା ତିଆରି କରବାର, ଭୁଲ ସୁଧରାବାର ଆଉ ଭିନ୍ ଭିନ୍ ଆପତ୍ତି ଅଭିଯୋଗର ଶୁଣାଣି ବାବଦେ ଶିବିରଥି ତାଲିମ ଦିଆଯାଇଥିଲା। ଆଇବା ମୌସୁମୀ ବର୍ଷା ଆଘନୁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ସାଧାରଣ ଲୋକର ଲାଗି ସତର୍କ ସୂଚନା ଜାରି କରିଛନ୍। ମହାନଦୀ ଶଯ୍ୟାଥି ଚଳାଚଳ ଆଉ ଅଲଗା ବ୍ୟବହାର ବେଲେ ସତର୍କତା ଅପନାବାର ଲାଗି କର୍ତ୍ତୃପକ୍ଷ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍। ବୟଡ଼ ପାଇଁ ନିଷ୍କାସନ ବେଲକେ ହୀରାକୁଦ ବନ୍ଦ ଡେବ୍ରି ଫାଲର ସ୍ପିଲୱେଥି ସାଇରନ୍ ବ୍ୟବସ୍ଥା ରହିଛି। ଇ ସାଇରନ୍ 2 ମିନିଟ୍ ଲଗାତାର ବାଜିକିରି 2 ଥର 20 ସେକେଣ୍ଡ ଅନ୍ତର୍ଥି 30 ସେକେଣ୍ଡ ଧରିକିରି ବାଜବା ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍। ଇତାର ସହିତ ପ୍ରକୃତ ଗେଟ୍ ଖୋଲାଯିବାର 2 ଘଣ୍ଟା ଆଗନୁ ସାଇରନ୍ ଲଗାତାର ବାଜବା ବୋଲି ହୀରାକୁଦ ନଦୀବନ୍ଧ ମଣ୍ଡଳ ବୁର୍ଲାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୂଚନା ଜାରି କରିଛନ୍। ପାଣିପାଗ ରାଜ୍ୟ କାଲ ବୈଶାଖୀର ବର୍ଷା ହୋଇଥିବାରୁ କେତେଟା ଇଲାକାନ ତାପମାତ୍ରା ସାମାନ୍ୟ କମିଛେ। ସିଆଡ଼େ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 2 ଦିନ ତକ ଗରମ ଆଉ ଗୁଳୁଗୁଳି ଲାଗି ରହିବା। ଆଇବା 24 ଘଣ୍ଟା ଭିତରେ ରାଜ୍ୟର 16 ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କରାଯାଇଛି। ଇ ସମୟ ଭିତରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମଛୁଆରାମାନଙ୍କୁ ସମୁଦ୍ର ଭିତରକେ ନାଇଁ ଯିବାରକେ କୁହାଯାଇଛି। ଗଲା 24 ଘଣ୍ଟା ଭିତରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକନ ସବୁନୁ ଜହ 75.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଶେଷ ମୁଖିଆ ଖବର ଫେର ଘାଏ ଚାଷ ଆଉ ଚାଷୀମାନଙ୍କର କଲ୍ୟାଣ ଉପରେ ଅଧିକା ପ୍ରାଥମିକତା ଦେଉଛନ୍ ସରକାର, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ସାମାଜିକ ଗଣମାଧ୍ୟମଟି ଭିଭିଆଇପିଙ୍କର ଗସ୍ତ ଆଉ ସୁରକ୍ଷା ବାବଦ ତଥ୍ୟ ପ୍ରକାଶ କଲେ ନିଆଯିବା କାର୍ଯ୍ୟାନୁଷ୍ଠାନ। ସିବିଏସ୍ଇ ପରୀକ୍ଷାର୍ଥୀ ଡିଜିଟାଲ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ଆନ୍ବା, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ଶ୍ରେଷ୍ଠତ୍ୱ ଲାଗି ଏକଠାନିଆ ହେବାର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ଦେଶରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଦେଶାନ୍ତର କରାଯିବା ନେଇ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଦୋହରାଇଛନ୍ତି। ଆଜି ତାଙ୍କ ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ 340 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଛନ୍ତି। ସୀମା ସୁରକ୍ଷା ବଳକୁ ଗୋଟିଏ ସପ୍ତାହ ମଧ୍ୟରେ 600 ହେକ୍ଟର ଜମି ଯୋଗାଇ ଦେଇଥିବାରୁ ଶ୍ରୀ ଶାହା ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶଂସା କରିଛନ୍ତି।
1: घुसपैठिए को देश के बाहर निकालना ये हमारी सरकार का संकल्प है और इसके लिए नरेंद्र मोदी जी ने एक डेमोग्राफी चेंज कमीशन कमिटी बनाने का निर्णय किया है। ये हाई पावर कमिटी देश भर में जनसंख्यिकी का जो कृत्रिम बदलाव हुआ है उसके कारणों और उपायों की भी चिंता करेगी और इसके लिए कोई कानून बनाने की जरूरत है तो इसकी भी चिंता करे।
0: वीर सावरकरंक जन्मदिन अवसर रे श्री शाह सावरकरंक देश पई अवदानर स्मृतिचारण करिछंती। भारत माता पई श्री सावरकर जीवनव्यापी त्याग करिबा सहित बलिदान देथिले बोली श्री शाह कहिछंती। तीन दिनिया गस्तरे गुजरात जाइथिबा श्री शाह आज तांक गस्तर प्रथम दिन रे कॉर्पोरेट सामाजिक दायित्व पदक्षेप अधीन रे विकसित विभिन्न प्रकल्पर उद्घाटन करिछंती। आज संध्या रे अहमदाबाद स्थित भीमजीपुरा निकट रे केते गुडिए प्रकल्पकु श्री शाह उद्घाटन करिवार कार्यक्रम रहिछि। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ 10,000 କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି। ସେ ରାଜ୍ୟଗୁଡ଼ିକ ହେଉଛି ଆସାମ, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳମ୍, ପଞ୍ଜାବ, ରାଜସ୍ଥାନ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶ। ଏହି ଅବସରରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଭାସୀ ମାଧ୍ୟମରେ ଯୋଗଦେଇ କହିଛନ୍ତି, ଏହି ଯୋଜନା ଅଧୀନରେ 4,95,00,000 ଆବାସ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ 3,91,00,000 ଆବାସ ପୂର୍ବରୁ ଅନୁମୋଦିତ ହୋଇସାରିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଦେଶର ଗରିବ ଲୋକଙ୍କୁ ଆବାସ ପ୍ରଦାନ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଅନୁମୋଦିତ ଆବାସ ମଧ୍ୟରୁ ଇତିମଧ୍ୟରେ 3 କୋଟିରୁ ଅଧିକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଗ୍ରାମବାସୀଙ୍କ ଜୀବନ ଧାରଣର ମାନ ଉନ୍ନତି କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 3 ଦିନିଆ କର୍ଣ୍ଣାଟକ, ଗୋଆ ଏବଂ କେରଳ ଗସ୍ତରେ ଯିବେ। କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର 45 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଦାଭାଙ୍ଗେ ସ୍ଥିତ ବିଡିଟି କଲେଜ ଅଫ୍ ଇଞ୍ଜିନିୟରିଂର ହୀରକ ଜୟନ୍ତୀ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବେ। ଶ୍ରୀ ରାଧାକ୍ରିଷ୍ଣନ ଶନିବାର ଦିନ ପଣଜୀଠାରେ ଗୋଆ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ସହ ସିଏସ୍ଆଇଆର୍ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଆସନ୍ତା 31 ତାରିଖ ରବିବାର ଦିନ ବେଲେଥାଙ୍ଗଡ଼ିଠାରେ ସିରି ଶିଳ୍ପ ପ୍ରକଳ୍ପ ଉଦ୍ଘାଟନ କରିବା ସହ କର୍ଣ୍ଣାଟକ ଶ୍ରୀକ୍ଷେତ୍ର ଧର୍ମସ୍ଥଳ ମଞ୍ଜୁନାଥ ସ୍ୱାମୀ ମନ୍ଦିର ଗସ୍ତ କରିବେ। ସେହିଦିନ କେରଳମ୍ର କୋଟାୟମ୍ ସ୍ଥିତ ଦୀପିକା ମାଲାୟଲମ୍ ଦୈନିକ ସମ୍ଭାଦପତ୍ରର 140ତମ ପ୍ରତିଷ୍ଠା ଦିବସ ସମାରୋହକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରିବା ଲକ୍ଷ୍ୟ ନେଇ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ନୂଆଦିଲ୍ଲୀରେ ଆଜି ଏଆଇ ପାଠ୍ୟକ୍ରମ ଟାସ୍କଫୋର୍ସ ସହିତ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ସହଯୋଗକୁ ସୁଦୃଢ଼ କରିବା ସହିତ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଆବଶ୍ୟକତା ପାଇଁ କୃତ୍ରିମ ବୁଦ୍ଧିମତା ଶିକ୍ଷାକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ମତ ବିନିମୟ ହୋଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି, ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାରି ରହିଥିବା ସ୍ନାତକ କମ୍ପ୍ୟୁଟର ସାଇନ୍ସ ଏବଂ ଆନୁଷଙ୍ଗିକ ପାଠ୍ୟକ୍ରମର ଭିତ୍ତିଭୂମି ନେଇ ଟାସ୍କଫୋର୍ସ ସମୀକ୍ଷା କରିଛି। ଶିଳ୍ପ ବିଶେଷଜ୍ଞ ଏବଂ ସଫ୍ଟୱେୟାର ଆଣ୍ଡ ସର୍ଭିସେସ୍ କମ୍ପାନୀଗୁଡ଼ିକର ଜାତୀୟ ସଂଗଠନ ନାସ୍କମ୍ର ମିଳିତ ସହଭାଗିତାରେ ଏହି ସମୀକ୍ଷା କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆଜି ଆନୁଷ୍ଠାନିକ ଭାବେ ରାଜ୍ୟପାଳଙ୍କ ସଚିବଙ୍କୁ ଲୋକଭବନରେ ତାଙ୍କର

0: ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତାଙ୍କର ଇସ୍ତଫାପତ୍ର ସରକାରୀ ଭାବେ ସଚିବ ଗ୍ରହଣ କରିଥିବା ଶ୍ରୀ ସିଦ୍ଧରମେୟା ଗଣମାଧ୍ୟମକୁ କହିଛନ୍ତି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାରଙ୍କୁ ନିମନ୍ତ୍ରଣ କରିବା ପାଇଁ ସିଦ୍ଧରମେୟା ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା କହିଛନ୍ତି। ସେ କହିଛନ୍ତି 136 ଜଣ ବିଧାୟକଙ୍କ ସମର୍ଥନ ସହିତ ତାଙ୍କ ସରକାରଙ୍କ ପାଖରେ ବହୁମତ ରହିଛି। ଦଳର ହାଇକମାଣ୍ଡ ମଧ୍ୟ ତାଙ୍କୁ ରାଜ୍ୟସଭାକୁ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ, ସେ ତାହାକୁ ବିନମ୍ରତା ସହିତ ଗ୍ରହଣ କରିନାହାନ୍ତି। ଜାତୀୟ ରାଜନୀତିରେ ତାଙ୍କର ରୁଚି ନଥିବାରୁ ସେ ରାଜ୍ୟବାସୀଙ୍କ ପାଇଁ ତାଙ୍କର କାର୍ଯ୍ୟ ପୂର୍ବଭଳି ଜାରି ରଖିବେ ବୋଲି କହିଛନ୍ତି। 2023 ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିଜୟ ହାସଲ କଲାପରେ ସିଦ୍ଧରମେୟା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୂର୍ବରୁ 2013-2018 ମସିହା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଥିଲେ। ଦୁଇଥରରେ 8 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସହିତ ସେ ରାଜ୍ୟର ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ। କର୍ଣ୍ଣାଟକ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର 2023 ମସିହା ବିଧାନସଭା ନିର୍ବାଚନରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡେରିଡେସ୍ଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଆଜି ସାଇପ୍ରସ୍ଠାରେ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଣ୍ଣନା କରିବା ସହ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି କହିଛନ୍ତି। ସାଇପ୍ରସ୍ଠାରେ ଡକ୍ଟର ଜୟଶଙ୍କର ୟୁରୋପୀୟ ସଂଘ ବୈଦେଶିକ ଗଣଙ୍କ ସହ ଏକ ଅନୌପଚାରିକ ବୈଠକରେ ଫଳପ୍ରଦ ଆଲୋଚନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଆଇ ଚିହ୍ନଟ କରିଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ହରିୟାଣା, ଚଣ୍ଡିଗଡ଼, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡ଼ୁ, ତେଲଙ୍ଗାନା, ଉତ୍ତରପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ର ଆଦି 9 ରାଜ୍ୟର ଜାତୀୟ ରାଜପଥ ଏଥିରେ ଅନ୍ତର୍ଭୁକ୍ତ। ଏହି ରାଜପଥଗୁଡ଼ିକର ଭବିଷ୍ୟତ ଭିତ୍ତିଭୂମି ବିକାଶ ପାଇଁ ପୁଞ୍ଜି ସଂଗ୍ରହ କରିବା ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଓ ଜାତୀୟ ରାଜପଥର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ଏହି ପଦକ୍ଷେପର ଅନ୍ୟତମ ଉଦ୍ଦେଶ୍ୟ। ମନ୍ତ୍ରଣାଳୟ କହିଛି, ଟୋଲ୍ ଅପରେଟ୍ ଟ୍ରାନ୍ସଫର ଟିଓଟି ଏବଂ ଭିତ୍ତିଭୂମି ନିବେଶ ଟ୍ରଷ୍ଟ ଅଧୀନରେ ସ୍ୱଚ୍ଛ ଓ ବ୍ୟବସ୍ଥିତ ମାଧ୍ୟମରେ ଏହି ପ୍ରକ୍ରିୟାକୁ ପରିଚାଳନା କରାଯିବ। ଦେଶବ୍ୟାପୀ ସଡ଼କ ଯୋଗାଯୋଗକୁ ଅଧିକ ସଶକ୍ତ କରିବା, ପରିଚାଳନାଗତ ଦକ୍ଷତା ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହାର ଉପଯୋଗକୁ ଲକ୍ଷ୍ୟ ରଖି ଏନ୍ଏଚ୍ଆଇ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ତାଙ୍କର 3-ଦିନିଆ ମେଘାଳୟ ଗସ୍ତ ସମୟରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଶିଲଂରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର, କ୍ରୀଡ଼ା ଭିତ୍ତିଭୂମି ବିକାଶ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ଶନିବାର ଦିନ ଶ୍ରୀ ମାଣ୍ଡବ୍ୟ ମୁଖ୍ୟମନ୍ତ୍ରୀ କନୁରାଡ କେ ସାଙ୍ଗମାଙ୍କ ସହିତ ପ୍ରାୟ 37 କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଭାରତ ଇଂଲଣ୍ଡ ମଧ୍ୟରେ ମହିଳା T20 କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ଇଂଲଣ୍ଡ ଚେମ୍ସପୋର୍ଟଠାରେ ଆଜି ଭାରତୀୟ ସମୟ ରାତି 11:00 ପ୍ରଥମ ମ୍ୟାଚ୍ ଖେଳାଯିବ। ଆଗାମୀ ମହିଳା T20 ବିଶ୍ୱକପ୍ 2026 ପ୍ରତିଯୋଗିତା ପୂର୍ବରୁ ଭାରତୀୟ ଦଳର ଏହା ଶେଷ ଦ୍ୱିପାକ୍ଷିକ ସିରିଜ୍। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ଆଇସିସି ମହିଳା T20 ଆନ୍ତର୍ଜାତିକ ର୍ୟାଙ୍କିଙ୍ଗ୍ରେ ତୃତୀୟ ସ୍ଥାନରେ ରହିଛି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ ଏବଂ ଭାରତ ଇଂଲଣ୍ଡ ମଧ୍ୟରେ 3-ଟିକିଆ ମହିଳା T20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସପୋର୍ଟଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ।

0: ଆକାଶବାଣୀ ଭବାନୀପାଟଣା, ସମୟ ରାତି 7:30। ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ, ଏହି ବିଜ୍ଞାପନ ପରେ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
5: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
4: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ, ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
4: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
4: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
5: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ଯୋଗାଯୋଗ କରନ୍ତୁ।
4: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ତା ବାଦ ମଧ୍ୟ କେତେକ ଭୂତାଣୁ ଯୋଗୁଁ ମଧ୍ୟ ହୋଇପାରେ, ନିର୍ଦ୍ଦିଷ୍ଟ ଗୋଟିଏ ପ୍ରକାର ଭୂତାଣୁ, ଯଦିଓ ଏଇଟା କ୍ୱଚିତ ଦେଖାଯାଏ।
1: ଆଜ୍ଞା,
0: ଗୋଟେ ହର୍ପିସ୍ ବୋଭାଇନ ଭାଇରସ୍ ଅଛି, ସେ ମଧ୍ୟ ଥନରା କରିପାରେ। କେତେକ କବକ ବା ଫଙ୍ଗସ୍ କହନ୍ତି, ସେ ମଧ୍ୟ ବେଳେବେଳେ ସଂକ୍ରମଣ କରେ, ଯଦିଓ କ୍ୱଚିତ ଦେଖାଯାଏ। ଗୋଟେ କବକ ଯେଉଁଟାକି ସାକାରୋମାଇସିସ୍, ଆଉ ଗୋଟେ କବକ ଅଛି ଯେଉଁଟାକି ସେମାନେ ଏଇ ରୋଗଟା ସୃଷ୍ଟି କରନ୍ତି, କିନ୍ତୁ ମୁଖ୍ୟତଃ ଜୀବାଣୁ ସଂକ୍ରମଣ ଦ୍ୱାରା ହୁଏ। ଯେଉଁ ଜୀବାଣୁ ଗୁଡ଼ିକ ହେଉଛନ୍ତି ଆମର ଷ୍ଟ୍ରେପ୍ଟୋକୋକସ୍, ଷ୍ଟେଫାଇଲୋକୋକସ୍ ଏବଂ କ୍ଲେପ୍ସିଲା, କରିନେବ୍ୟାକ୍ଟେରିୟମ୍ ଏବଂ ବ୍ରୁସେଲା, ଏପରିକି ଟ୍ୟୁବରକ୍ଲୋସିସ୍ ଯେଉଁଟାକି ମଣିଷଙ୍କୁ ଟିବି ରୋଗ କରେ, ସେ ମଧ୍ୟ ଯକ୍ଷ୍ମା, ସେ ମଧ୍ୟ ବେଳେବେଳେ ପହ୍ନାକୁ ଆକ୍ରାନ୍ତ କରେ।
1: ଆଜ୍ଞା,
0: ଏହିସବୁ ଜୀବାଣୁ ମୁଖ୍ୟତଃ ଥନରା ରୋଗ ସୃଷ୍ଟି କରେ।
1: ତାମାନେ ଆମକୁ ଯେଉଁ ପରିବେଶରେ ଗାଈଟି ଆମେ ରଖୁଛେ, ପାଳୁଛେ, ସେଠିକାର ପରିବେଶ ସ୍ୱାସ୍ଥ୍ୟବାନ ହେବା ଦରକାର, ଯେମିତି ଅସ୍ୱାସ୍ଥ୍ୟକର ପରିବେଶ ନ ରହିବା ଦରକାର, ନା କ'ଣ କହୁଛନ୍ତି? ଜୀବାଣୁମାନଙ୍କର ସଂକ୍ରମଣ
0: କାରଣ ହେଉଛି, ଜୀବାଣୁ ସଂକ୍ରମଣ ହେବାର କାରଣ ଅସ୍ୱାସ୍ଥ୍ୟକର ପରିବେଶ।
1: ଆଜ୍ଞା,
0: ଅନେକ ଗୁଡ଼ିଏ କାରଣ ଯୋଗୁଁ ଏହି ରୋଗ ସୃଷ୍ଟି ହୁଏ। ଯଦି ଆମେ ସତର୍କତା ଅବଲମ୍ବନ କରିବା, ତାହେଲେ ଏହି ସଂକ୍ରମଣରୁ ବହୁତ ମାତ୍ରାରେ ଦୂରେଇ ଦେବା। ଯଦିଓ ସବୁ ବ୍ୟବସ୍ଥା ସତ୍ତ୍ୱେ ମଧ୍ୟ ଏ ରୋଗ ଅତି ଉନ୍ନତ ଦେଶମାନଙ୍କରେ ମଧ୍ୟ ବଡ଼ ବହୁତ ଭଲ ମ୍ୟାନେଜମେଣ୍ଟ, ଉନ୍ନତ ପ୍ରଣାଳୀରେ ଗୋପାଳନ କରି ମଧ୍ୟ ସେଠି ବେଳେବେଳେ ଦେଖାଯାଏ।
1: କାହିଁକି ନା ପରିବେଶ ବର୍ତ୍ତମାନ ଯେମିତି ବଦଳିଲାଣି, ବା ଆପଣଙ୍କର ଯେଉଁ ଜଳବାୟୁ ପରିବର୍ତ୍ତନ ହେଉଛି, ଏହାର ମଧ୍ୟ କାରଣ ରହୁଛି
0: ଏବଂ କେତେଟା ତାଙ୍କର ଇନହେରେଣ୍ଟ କ୍ୟାରେକ୍ଟର ଅଛି,
1: ଯେଉଁଟା
0: ଶତଟା ସ୍ୱାଭାବିକ ରୋଗକୁ ଦୂରେଇ ପାରିବାନି, କିନ୍ତୁ ଆମେ ତାକୁ ଚେଷ୍ଟା କରିବା ଯେତେ କମ୍ ଆର ପ୍ରାଦୁର୍ଭାବ ରହିବ ଏବଂ ଭଲ ଚିକିତ୍ସା ଯେମିତି ଦେବ। କାରଣ ଗୁଡ଼ିକ ହେଉଛି, ଦେଖନ୍ତୁ, ଅସ୍ୱାସ୍ଥ୍ୟକର ଗୁହାଳ ପରିବେଶ।
1: ଆଜ୍ଞା,
0: ଯଦି ଗୁହାଳଟାକୁ ଆମେ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ଗୁହାଳକୁ ଆମେ ଟିକେ ଫିନାଇଲ୍ ପକାଇ ବା ଯେକୌଣସି ଡିସ୍ଇନ୍ଫେକ୍ଟାଣ୍ଟ ପକାଇ ସଫା ରଖିବା, ଗାଈ ଯେତେବେଳେ ଗୋବର ଆସିଗଲା, ଝାଡ଼ା ପରିସ୍ରା ହେଲା, ସାଙ୍ଗେ ସାଙ୍ଗେ ତାକୁ ସଫା କରିଦେବା, କାରଣ ବହୁତ ସମୟ ଯଦି ଗୋବର ମୂତ୍ର ପଡ଼ି ରହିଲା ଗୁହାଳରେ, ତାହେଲେ ସେ ବାଟେ ମଧ୍ୟ ଜୀବାଣୁ ସଂକ୍ରମଣ ହେବ, ଏଠି ଡେଭଲପ୍ କରିବ। ଗୋଟେ ହେଲା ଅସ୍ୱାସ୍ଥ୍ୟକର ପରିବେଶ, ଆଉ ଗୋଟେ ଯଦି ଗାଈର ପହ୍ନାରେ କୌଣସି କାରଣରୁ ଟିକେ ଖଣ୍ଡିଆ ବା କ୍ଷତ ହେଇଛି, ଖୁବ୍ ଶୀଘ୍ର ଆମେ ତାକୁ ଶୁଖେଇବା ଦରକାର, ଚିକିତ୍ସା କରିଦେବା ଦରକାର। ସେଇଠି ଯଦି ବେଶୀ ଦିନ ସେ ପହ୍ନାରେ କ୍ଷତ ରହିଲା, ସେବାଟେ ମଧ୍ୟ ପହ୍ନାରୁ ସଂକ୍ରମଣ ହେଇଯିବ।
1: ଆଜ୍ଞା,
0: ଆଉ ଗୋଟେ ହେଉଛି ଯେ କେତେକ ଦୁହାଁଳି ଯିଏ, ସେମାନେ ମଧ୍ୟ କେତେକ ଭୁଲ ପ୍ରଣାଳୀ ବ୍ୟବହାର କରି କ୍ଷୀର ଦୁଅନ୍ତି, ଯଥା ସେମାନେ ସଫା ସୁତୁରା ନଥାନ୍ତି। ସେମାନେ ତାଙ୍କ ନିୟମ ହେଉଛି, ସେମାନେ ପ୍ରତି ଗାଈ ଦୁଇଁଲା ପରେ ହାତ ସଫା କରି ଆଉ ଗୋଟେ ଗାଈକି ଯାଇ ଦୁଇଁବା ଉଚିତ
1: ନିଶ୍ଚୟ,
0: ଏବଂ ସେମାନେ ବିଶେଷ କରି ଗୋଟେ ଧଳା ପୋଷାକ ପିନ୍ଧିବା ଉଚିତ, ଯେଉଁଥିରେ ତାଙ୍କ ଦେହରେ ଯଦି ମଇଳା ଥିବ ଜାଣି ହେଇଯିବ।
1: ଆଜ୍ଞା,
0: ସେମାନଙ୍କ ମଧ୍ୟ ଗୋଟେ ବଦଭ୍ୟାସ ଅଛି ଯେ ହାତକୁ ଓଦା କରିବା ପାଇଁ ପ୍ରଥମେ ଟିକେ କ୍ଷୀର ଆଣି ଦୁଇଁ ଦେଇକରି ହାତକୁ ଓଦା କରନ୍ତି, ସେଇଟା ଗୋଟେ ଭଲ ଅଭ୍ୟାସ ନୁହେଁ, ତାଦ୍ୱାରା ତାଙ୍କ ହାତ ସଂକ୍ରମଣ
1: ସାଧାରଣ ଭାବରେ
0: କରିଥାନ୍ତି। ଆଉ ମଧ୍ୟ କେତେକ ଅଛନ୍ତି, ପ୍ରଥମ ଚିରୁକୁ ଗୋଟେ ଦୁଇଟା ଷ୍ଟ୍ରିପ୍ ମାଟିରେ ପକାଇ ଦିଅନ୍ତି, ସେ ଭାବନ୍ତି ଏଇଟା ଗୋଟେ ବାହାର କରିଦେବା, କିନ୍ତୁ ସେ ମାଟିରେ ପକାଇବା ଦ୍ୱାରା ବା ଗୁହାଳ ପକାଇବା ଦ୍ୱାରା ସେଠି ଜୀବାଣୁ ସଂକ୍ରମଣ କ୍ଷୀରରେ,
1: କାହିଁକିନା
0: କ୍ଷୀରରେ ଜୀବାଣୁମାନେ ଭଲ ବଢ଼ନ୍ତି, ତେଣୁ ସେ ବାଟେ ମଧ୍ୟ ସେଠି ସଂକ୍ରମଣ ସେଇଟା ସେ କରିବା ଉଚିତ ନୁହେଁ। ଆଉ ମଧ୍ୟ ଆମେ ଦେଖିଛେ ଯେ ଯଦି ଗୋଟିଏ କେଉଁଠି ଥନରା ହେଇଯାଇଛି, ଗୋଟେ ଗୋଠରେ ହେଇଯାଇଛି, ହୁଏତ ଗୋଟିଏ ପହ୍ନାରେ ହେଇଥାଇପାରେ ବା ଦୁଇ ତିନିଟି ପହ୍ନାରେ ବା ଏମିତିକି ସବୁ ପହ୍ନାରେ ହେଇଥିବ, ସେ ଗାଈକି ଶେଷରେ ଧୋଇବା ଉଚିତ, ଯାହାଫଳରେ ସେ ଗାଈଠୁ ସୁସ୍ଥ ଗାଈକି ଆଉ ରୋଗଟା ଯିବ ନାହିଁ, ସବୁ ଧୋଇଲା ପରେ ତାକୁ ପଛରେ ଧୋଇବା ଉଚିତ। ଏବଂ ଥନହରା ହେଇଥିବା ଗାଈକି ଶୀଘ୍ର ଚିକିତ୍ସା କରିବା ଦରକାର, ତାକୁ ବିଳମ୍ବ କଲେ ସେଇଟା ଫାଇବ୍ରୋସିସ୍ ହେଇଯାଏ, ଗେଟା ହେଇଯାଏ ଏବଂ ଜୀବାଣୁ ବସା ଭାଙ୍ଗି ବହୁତ ଦିନ ରହିଯାଏ ଏବଂ ପରବର୍ତ୍ତୀ କାଳରେ ଆଉ କୌଣସି ଆଣ୍ଟିବାୟୋଟିକ୍ କାମ କରେ ନାହିଁ ଏବଂ ଆଉ ଗାଈକି ପର୍ଣ୍ଣ ପହ୍ନା ଭଲ କରିବା ମଧ୍ୟ କଷ୍ଟକର ହୁଏ।
1: ଆଜ୍ଞା, ଆଉ ଧରନ୍ତୁ ଆପଣଙ୍କର ଦୁଧିଆଳି ଗାଈ ଯେଉଁଗୁଡ଼ିକ ସବୁ ରହିଛନ୍ତି, ଗୋଟିଏ ଗୁହାଳରେ ଆମେ ଯଦି ଗୋଟିଏ ଗାଈକୁ ଆମର ଥନହରା ରୋଗ ହୋଇଛି, ତାକୁ ତାଙ୍କଠାରୁ ଅଲଗା କରିବା ଉଚିତ ନା ନାହିଁ?
0: ନା, ନେସେସାରିଲି ତାକୁ ଅଲଗା ରଖିବା, କାହିଁକି ଏଇଟା ଏମିତି ଗୋଟେ ସଂକ୍ରାମକ ନୁହେଁ ଯେ କେବଳ ଟଚ୍ କରିକିରି ମାଡ଼ିଯିବ, ସେ ପାରିପାର୍ଶ୍ୱିକ ଅବସ୍ଥାକୁ ଆମେ ଭଲ ରଖିବା, ତାହେଲେ ତାଠି ତା ରୋଗ ଥାଇକିରି ଆମେ ତାକୁ ଚିକିତ୍ସା କରିବା ଏବଂ ଗୋଟିଏ ନିୟମ ପାଳିବା ଯେ ତାକୁ ଆମେ ପଛରେ ଧୋଇବା, ଆଉ ନହେଲେ ସେମିତି କିଛି ନାହିଁ, କିନ୍ତୁ ତାକୁ ଆମେ ଚିକିତ୍ସା କରିବା ସେଇ ଗୁହାଳେ ରଖିକି।
1: ଆଚ୍ଛା, ଚିକିତ୍ସାଟା କେମିତି, ତାର ବ୍ୟବସ୍ଥା ଅଛି, କେମିତି କରିବା ଦରକାର?
0: ଚିକିତ୍ସା ହେଉଛି, ଯେତେବେଳେ ଥନହରା ରୋଗ ଜଣାପଡ଼ିଲା, ସବୁଠୁ ଗୋଟେ ବଡ଼ କଥା ହେଉଛି ବେଳେବେଳେ ଜଣାପଡ଼େନି, ଲୁକାୟିତ ଅବସ୍ଥାରେ ଥନହରା ଥାଏ, ତାକୁ ଆମେ କହୁ ସବ୍ କ୍ଲିନିକାଲ ମାଷ୍ଟାଇଟିସ୍, ଏପରିକି କ୍ଷୀର ମଧ୍ୟ ବାରି ହୁଏ ନାହିଁ, କ୍ଷୀର ପତଳା ନଥାଏ ବା ପାଣିଚିଆ ନଥାଏ ବା କୌଣସି କଲର୍ ନଥାଏ, କିନ୍ତୁ ତା ଭିତରେ ମାଷ୍ଟାଇଟିସ୍ର ଗୁଣ ଥାଏ ବା ଜୀବାଣୁ ଥାଏ,
1: ପ୍ରାରମ୍ଭିକ
0: ଥାଇ ଅବସ୍ଥା, ସେଇଟାକୁ ଆମେ ଚିହ୍ନିବା ପାଇଁ ଚାରି ପାଞ୍ଚ ମାସରେ ଥରେ, ଯେଉଁମାନେ ଅଧିକ କ୍ଷୀର ଦେଉଥାନ୍ତି, ଯେଉଁ ଗାଈ 7-8 ଲିଟର କ୍ଷୀର ଦିଅନ୍ତି, ଗୋଟେ ସାଧାରଣ ପ୍ରିକସନ୍ ଆମେ ନେବା, ସତର୍କତା ନେବା ଯେ 4-5 ମାସରେ ଥରେ ଗୋଟେ କାଲିଫର୍ନିଆ ମାଷ୍ଟାଇଟିସ୍

0: ଟେଷ୍ଟ ଅଛି ଯେଉଁଟାକି ଗୋଟେ ରିଏଜେଣ୍ଟ ପକେଇ ସେ କ୍ଷୀରରେ ଗୋଟେ କପ୍ରେ କ୍ଷୀର ନେଇ ଆମେ ତାକୁ ଗୋଟେ ରିଏଜେଣ୍ଟ ଦୁଇ ଡ୍ରପ୍ ଯଦି ପକେଇଦେବା ତାହେଲେ ଗୋଟେ କଲର୍ ଚେଞ୍ଜ ଆସିବ, ସେଥିରୁ ଆମେ ଜାଣିପାରିବା ଯେ ଏଠି ଆଦିରେ ଥନରା ରୋଗ ଲୁକାୟିତ ଭାବରେ ଅଛି। ସେଇ ଟେଷ୍ଟଟା ଆମର ପ୍ରତି ଡାକ୍ତରଖାନାରେ କରାଯାଉଛି। ତେଣୁ ଚାଷୀମାନେ ସେ ଡାକ୍ତରଖାନା ଯଦି 4-5 ମାସରେ ଥରେ ନେଇ ଖାଲି ପରୀକ୍ଷା କରିଦେବେ ଜାଣିପାରିବେ ତାଙ୍କର ଥନରା ଟେଣ୍ଡେନ୍ସି ଅଛି କି ନାହିଁ।
1: ଆଜ୍ଞା।
0: ଏବଂ ସେ ତ ଗଲା ଲୁକାୟିତ ଅବସ୍ଥାରେ ଥିବା ଥନହରା, ଯଦି ବି ଜଣାପଡ଼ିଲା ଆମେ ତାକୁ ସାଙ୍ଗେ ସାଙ୍ଗେ ଆଣ୍ଟିବାୟୋଟିକ୍ ଦେଇ ଚିକିତ୍ସା କରିବା।
1: ଆଜ୍ଞା।
0: ଲୁକାୟିତ ଅବସ୍ଥାରେ ଥିବା ଯେଉଁ ଥନହରା ରୋଗ ବା ସବ୍ କ୍ଲିନିକାଲ ମାଷ୍ଟାଇଟିସ୍, ତାକୁ ମଧ୍ୟ ଆମେ ଚିର ବାଟେ କିଛି ଔଷଧ ନ ଦେଇକି କେବଳ ଇଞ୍ଜେକ୍ସନ୍ 2-3 ମାଧ୍ୟମରେ ମଧ୍ୟ ଭଲ କରିଦେଇପାରିବା ସେହି ଅବସ୍ଥାରେ।
1: ଆଜ୍ଞା।
0: କିନ୍ତୁ ଯେତେବେଳେ ଧରା ନ ପଡ଼ିକିରି ସବ୍ କ୍ଲିନିକାଲ ମାଷ୍ଟାଇଟିସ୍ ଆକୁଟ୍ ମାଷ୍ଟାଇଟିସ୍ର ରୂପ ନିଏ ବା ମାରାତ୍ମକ ଉତ୍କଟ ହୋଇଯାଏ, ଥନ ଫୁଲିଯାଏ ଏବଂ ତା'ର ଦରଜ ଆରମ୍ଭ ହୋଇଯାଏ, ଧୂଇଁ ଦିଏନି ଏବଂ ନାଲି ବା ପୂଜମିଶା କ୍ଷୀର ବାହାରେ, ସେତେବେଳେ ତା'ର ସ୍ୱତନ୍ତ୍ର ଚିକିତ୍ସା ଦରକାର। ଏବଂ ପ୍ରଥମେ କ୍ଷୀରକୁ ଆଗ ପରୀକ୍ଷା କରିବା ଉଚିତ। ଅବଶ୍ୟ ଆମେ ଅପେକ୍ଷା ପରୀକ୍ଷାକୁ ସମୟ ଲାଗେ, କାହିଁକିନା ଆମେ କେଉଁ ଜୀବାଣୁ ଦ୍ୱାରା ଏ ରୋଗଟା ସୃଷ୍ଟି ହୋଇଛି ସେହି ଜୀବାଣୁକୁ ଆମେ ଚିହ୍ନଟ କରିବା ଏବଂ ତା ପାଇଁ କେଉଁ ସଠିକ୍ ଆଣ୍ଟିବାୟୋଟିକ୍ ବା ଜୀବାଣୁନାଶକ ଔଷଧ ଦରକାର ତାକୁ ଚୟନ କରିବା। ଗୋଟେ ପରୀକ୍ଷାଗାରରେ ଆମେ ତାକୁ କରିବା, ଯେଟା କହୁଛି ଆଣ୍ଟିବାୟୋଗ୍ରାମ ଷ୍ଟଡି,
1: ଆଜ୍ଞା,
0: କଲଚର୍ ଆଣ୍ଡ ସେନ୍ସିଟିଭିଟି ଟେଷ୍ଟ ବୋଲି କୁହାଯାଏ, ଯେଉଁଥିରେ କି ଆମେ କେଉଁ ଜୀବାଣୁ ଦ୍ୱାରା ହେଇଛି ଚିହ୍ନଟ କରିବା ଏବଂ ତାକୁ କେଉଁ ଆଣ୍ଟିବାୟୋଟିକ୍ ଦେଲେ ସେ ସବୁ ଜୀବାଣୁ ସେଇ ପହ୍ନାରେ ବିନାଶ ହେବେ ଏବଂ ଭଲ ହେଇଯିବ ସେଇଟାକୁ ଚୟନ କରିବା। ଏଥିପାଇଁ ଆମର ସବୁ ପରୀକ୍ଷାଗାର ଜିଲ୍ଲା ସ୍ତରରେ ରହିଛି, ଯେଉଁକି ମାନେ ତାକୁ କହୁଛୁ ଆମେ ଜିଲ୍ଲାସ୍ତରୀୟ ପରୀକ୍ଷାଗାର, ଏବଂ ପ୍ରତି ଆଞ୍ଚଳିକ ସ୍ତରରେ ମଧ୍ୟ କଟକ, ବ୍ରହ୍ମପୁର, ଆଉ ଗୋଟେ ଭବାନୀପାଟଣା ଏବଂ ଗୋଟେ ଚିପିଲିମାରେ ମଧ୍ୟ ପରୀକ୍ଷାଗାର ଅଛି, ଏବଂ ରାଜ୍ୟସ୍ତରରେ ମଧ୍ୟ ଆମର ଫୁଲନଖରାରେ ପଶୁ ରୋଗ ଗବେଷଣା କେନ୍ଦ୍ର ଯେଉଁଟା ଅଛି ସେଠି ମଧ୍ୟ ଏଇଭଳିଆ ପରୀକ୍ଷା ସବୁ କରାହେଉଛି।
1: ଆଚ୍ଛା।
0: ତେଣୁ ଚିକିତ୍ସା ଆମେ ପ୍ରଥମେ କ୍ଷୀରକୁ ସଂଗ୍ରହ କରିବା ଗୋଟେ ଷ୍ଟେରାଇଲ୍ ପାତ୍ରରେ, ଗୋଟେ ବିଶୋଧନ ଛୋଟ ପାତ୍ର ବଜାରରେ ମିଳୁଛି, ସେଥିରେ କ୍ଷୀରକୁ ସିଧା କଲେକ୍ସନ୍ କରି ଆମେ ପରୀକ୍ଷାଗାରକୁ ପଠାଇବା ଏବଂ ପରୀକ୍ଷାଗାରରେ ଯେଉଁ ରିପୋର୍ଟ ଆସିବ କେଉଁ ଆଣ୍ଟିବାୟୋଟିକ୍ କେଉଁ ଜୀବାଣୁନାଶକ ଔଷଧ ଦେଲେ ଠିକ୍ କାମ କରିବ ସେହି ଔଷଧକୁ ଆମେ ଇଞ୍ଜେକ୍ସନ୍ ଆକାରରେ ଦିଆଯିବ, ଏବଂ ସେହି ଚିର ବାଟରେ ମଧ୍ୟ ଅଏଣ୍ଟମେଣ୍ଟ ଆକାରରେ ମଧ୍ୟ ବିଭିନ୍ନ ବଜାରରେ ସବୁ ମିଳୁଛି ବିଭିନ୍ନ ପ୍ରକାର ଅଏଣ୍ଟମେଣ୍ଟ, ତାକୁ ମଧ୍ୟ ଆମେ ଦେବା ଏବଂ ଅତି ଯତ୍ନ ସହକାରେ ସେ ତାକୁ ଚିକିତ୍ସା କରିବାକୁ ପଡ଼େ।
1: ଆଜ୍ଞା। ଆଚ୍ଛା, ନିଶ୍ଚିତ ଭାବରେ କାହିଁକିନା ଆମର ଚାଷୀମାନେ ତ ଏଭଳି ସମସ୍ୟା ତ ଅନୁଭବ କରୁଛନ୍ତି, ଆମେ ଚାଷୀମାନଙ୍କୁ ପରାମର୍ଶ ଦେବା ଯେ ପ୍ରକୃତରେ ଯଦି ଥନହରା ରୋଗ ହେଉଛି ତୁରନ୍ତ ଚିକିତ୍ସାଟା ତ କରିବା ଦରକାର, ଏବଂ ପ୍ରାଥମିକ ଅବସ୍ଥାରେ ଯଦି ଆପଣଙ୍କ ଥନହରା ରୋଗ ଜଣାପଡ଼ୁନାହିଁ ତାହେଲେ ଆପଣଙ୍କର ଯେମିତି ଆପଣ କହିଲେ ଯେଉଁ ଜିଲ୍ଲାସ୍ତର ହେଉ ବା ଆପଣଙ୍କ ରାଜ୍ୟସ୍ତରରେ ହେଉ, ଯେଉଁ ଆପଣଙ୍କର ଯେଉଁ ଆଞ୍ଚଳିକ ସ୍ତରରେ ହେଉ, ଯେଉଁ କ୍ଷୀରକୁ ଆମେ ପରୀକ୍ଷା କରିବା ଦରକାର ଯେ ପ୍ରକୃତ ଥନହରା ରୋଗ ଅଛି ନା ନାହିଁ। ତେବେ ଶେଷରେ କ'ଣ ପରାମର୍ଶ ଦେବେ, କାହିଁକିନା ଏଇଠୁ ବଡ଼ ସମସ୍ୟା ଚାଷୀମାନଙ୍କର ହୋଇଯାଏ, ବହୁତ କ୍ଷତି ମଧ୍ୟ ସହୁଛନ୍ତି।
0: ମୁଁ ଏହି ପରାମର୍ଶ ଦେବି ଚାଷୀମାନଙ୍କୁ ଯେ ସେମାନେ ତାଙ୍କର ପରିବେଶକୁ ସଫା ସୁତୁରା ରଖିବେ, ଯେଉଁଠି ଦୁଧିଆଳି ଗାଈକି ପାଳନ କରୁଛନ୍ତି ସେ ଗୁହାଳ ଯତ୍ନ ନେବେ, ଏବଂ ଯଦି ପହ୍ନାରେ କିଛି କେଉଁଠି ଖଣ୍ଡିଆ ଖାବରା ହୋଇଛି ତାହେଲେ ତାକୁ ଖୁବ୍ ଶୀଘ୍ର ଭଲ କରିଦେବେ, ଏବଂ ଗାଈ ଦୁହାଁଳିକି ଟିକେ ସତର୍କ କରାଇବେ ଯେ ଦୁହୁଁଛନ୍ତି ସେଠି ସଫା ସୁତୁରା ହୋଇକି ଦୁଇଁବେ, ଏବଂ ଯଦି ବି ଥନହରା ରୋଗ ଦେଖାଦେଲା ତାହେଲେ ତାକୁ ଚିକିତ୍ସା କରିବା ପୂର୍ବରୁ ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ୍ ଦେବା ପୂର୍ବରୁ ତା'ର କ୍ଷୀରଟା ସଂଗ୍ରହ କରିଦେବେ, କାହିଁକିନା ୱାନ୍ସ ଯେକୌଣସି ଗୋଟେ ଆମେ ଅପେକ୍ଷା ଯେଉଁ ପରୀକ୍ଷା କଥା ମୁଁ କହୁଥିଲି ବର୍ତ୍ତମାନ, ଯେଉଁଟାକି ଜୀବାଣୁ ଚୟନ କରି ଆଣ୍ଟିବାୟୋଟିକ୍ କ'ଣ ଲାଗିବ ଚୟନ କରିବା ପାଇଁ 3 ଦିନ ଟାଇମ୍ ଦରକାର, ତେଣୁ ସେ 3 ଦିନ ପର୍ଯ୍ୟନ୍ତ ଆମେ ଟ୍ରିଟମେଣ୍ଟ ବନ୍ଦ କରି ଛାଡ଼ିପାରିବାନି, ତେଣୁ ଆମେ ଟ୍ରିଟମେଣ୍ଟ ଦେବା, ପ୍ରଥମେ ଆମେ ଗୋଟେ ଆଣ୍ଟିବାୟୋଟିକ୍ ତାକୁ ଦେବା ଡାକ୍ତରଙ୍କ ପରାମର୍ଶ କରି, କିନ୍ତୁ ଆରମ୍ଭ କରିବା ପୂର୍ବରୁ ଆମେ କ୍ଷୀରଟି ସଂଗ୍ରହ କରିକି ଆଗ ବୈଜ୍ଞାନିକକୁ ପଠାଇଦେବା ପରୀକ୍ଷାଗାରକୁ, ତାପରେ ଆମେ ଆଣ୍ଟିବାୟୋଟିକ୍ ଦେଉଥିବା, କାହିଁକିନା ଟିକେ ଆମକୁ ରୋଗକୁ ଉପଶମ କରିବାକୁ ପଡ଼ିବ, ଅପେକ୍ଷା କରିବାନି 3 ଦିନ, କାହିଁକିନା ବେଶୀ ପନ୍ନା ଆକ୍ରାନ୍ତ ହୋଇଯିବ, ତେଣୁ ସେଠୁ ରିପୋର୍ଟ ଆସିଲା ପରେ ଯେଉଁ ଔଷଧ ନିର୍ଦ୍ଧାରିତ ହୋଇଥିବ ସେହି ଔଷଧରେ ସମ୍ପୂର୍ଣ୍ଣ ଚିକିତ୍ସା କରିବା, ଅଧା ପାନ ଚିକିତ୍ସା, ଏମିତିକି ଗୋଟେ ଡୋଜ୍ ପରେ 2 ଦିନ ଚିରରେ ଆମେ ଯଦି ଇନଫ୍ୟୁଜ୍ କରିକି ଅଏଣ୍ଟମେଣ୍ଟ ଦେବା ବା 2 ଦିନ ଇଞ୍ଜେକ୍ସନ୍ ଦେଇଦେଲା ପରେ ଭଲ ହେଲା ଭଳିଆ ଜଣାପଡ଼େ, କିନ୍ତୁ ପ୍ରକୃତ ଭଲ ହୋଇନଥାଏ, ଭିତରେ ଆହୁରି ଅନ୍ତର୍ନିହିତ ହୋଇକରି ଜୀବାଣୁ ରହିଥାନ୍ତି, ତେଣୁ ଆମେ ସମ୍ପୂର୍ଣ୍ଣ ଯେଉଁ ପାଇଁ 5 ଦିନ ଅଛି 7 ଦିନ ବି ଅଛି ସମ୍ପୂର୍ଣ୍ଣ ଚିକିତ୍ସା କଲେ ସେ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ହୋଇଯିବ ଏବଂ ଆଉ ଲୁକାୟିତ ଅବସ୍ଥାରେ ପୁଣି ବାହାରିବାର ସମ୍ଭାବନା ନଥିବ।
1: ତେବେ ଯାହା ହେଉ ଡାକ୍ତର ବେହେରା, ଆପଣ ଆସିଲେ କାର୍ଯ୍ୟକ୍ରମକୁ, ଆମେ ଆଲୋଚନା କଲେ ଗାଈଗୋରୁଙ୍କର ଥନହରା ରୋଗ ତାର ପ୍ରତିକାର ବିଷୟରେ। ଏ ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ନମସ୍କାର।
3: କେନ୍ତା ହେଲା ଭାଇ କହ?
4: ଶୁଣିଲି ତ ଦା, ଆଜ୍ଞା ତ ଗୁଟେ ଗୁଟେ କରି ଚାଷର କଥା କହିଦେଲେ, ଜ୍ଞାନ କୌଶଳର କଥା କହିଲେ, ସବୁ ଜିନିଷ ଜାଣି ହେଲା, ବାକି ଜାଣିଲେ ନାଇଁ ହି କାମେ ଫୁଣି ଲଗା ବାଗା ପଡ଼ବା
2: ଯେ ଭାଇ। ହଇ, ଆର ଗୋଟେ ଶେଷ ଅଧିକା ରହିଲା ବୋଲୁ, ହେଟା ଖଣା ଗଲା ଶୁଣି ଶୁନା ଦେତା କେଁ ବୋଲସି।

0: ବାଲିଆ ଆଉ ରତାଲ ମାଟ ରହୁଛେ, ଇ ଭଳିଆ ମାଟ ରହୁଛେ। ଆର ଯେନ୍ ନଦୀ ତଳାର ମାଟ ମାନେ ସବୁ ଟିକେ କଳା ମାଟ ଟିକେ ରହୁଛେ।
1: ମୁଖ୍ୟ ଚାଷ ବୋଲେ ଆପଣଙ୍କ ଗାଁରେ କେନ୍ ପ୍ରକାର ଚାଷ ହଉଛି?
0: ମୁଖ୍ୟ ଚାଷ କହିଲେ ଆମର ଇନେ ବିଶେଷ କରି ଏବେ ଧାନ, ତାପରେ ଚିନା ବାଦାମ, ଆର କାନ୍ଦୁଲ ଚାଷ, ଆର ଖରାଦିନିଆ ବୋଲେ ଆମର ମୁଗ, ବିରି, ଏଇ ଚାଷ ମାନେ ହଉଛି।
1: ଆପଣ ଯେନ୍ ମୁଗଫୁଲି ଚାଷଟା କହିଲେ, ନିଜେ କରାକରି କରସନ୍?
0: ହଁ, ଆମେ ମୁଗଫୁଲି ଚାଷ ନିଜେ ବି କରୁଛୁ।
1: ଅନେକ ଦିନ ହେଲା ଆପଣ ଯେହେତୁ ଚାଷବାସ କରି ଆସିଛନ୍, ତ ଏଇ ମୁଗଫୁଲି ଚାଷ କାଜେ ବିଶେଷ ଭାବେ କେନ୍ ମାଟିଟା ବନେ ହେସି?
0: ଇଟା ରତାଲୁ ମାଟି ନେ ଟିକେ ଭଲ ରହୁଛେ ମୁଗଫୁଲି ଚାଷଟା।
1: ଆଜ୍ଞା।
0: ଆର ବାଲିଆରେ ବି ହଉଛେ। ରତାଲୁ ଆର ବାଲିଆ ଯେନ୍ ମିକ୍ସ ରହୁଛେ, ହେନ ବେଶୀ ମୁଗଫୁଲି ଚାଷ ହେଇପାରୁଛେ।
1: ହଁ ହଁ। ତ କେନ୍ କେନ୍ ସମୟରେ ଆପଣ କରୁଛନ୍ତି ମୁଗଫୁଲିଟା?
0: ଖରାପିଆ ହଉଛେ ସେଟା ଆମର ଦଶହରା ପରେ।
1: ହଁ ହଁ।
0: ଦଶହରା ପରେ ତଳାର ଜମି ମାନେ ଯେନ୍ଟା ରହୁଛେ, ଯେନ୍ଟାକି ଆମେ ଫଟା ବୋଲି କହୁଛୁ, କଛାର ବି କହସନ୍, ସେ ନୟତ କଛାର ରହେ। ସେଟା ଦଶହରା ମାସ ଆସିଲା ବେଲେ ହଲ୍ କାମ କୁମା କରି କରି ତାପରେ ସେନେ ଲଗଉଛନ୍।
1: ଏବେ ଆର ଗୋଟେ ପ୍ରଶ୍ନ ଆମର ମନେ ଆସି, ଯେନ୍ ଅଞ୍ଚଳ ମାନଙ୍କୁ ଆମେ ମୁଗଫୁଲି ନେଇ କରବାର, ଯେ ଆପଣ ମାନେ ଯେହେତୁ ଏକଡ଼ ଏକଡ଼ କରୁଛନ୍, ତାର ମଜିଟା ଆପଣ ମାନେ ହିଟଉଛନ୍ କେମିତି କରି ସେଟାକି?
0: ଇଟା ଏବେ ତ ମେସିନ୍ ଆସିଗଲା ନା।
1: ହଁ ହଁ ହଁ।
0: ଯେନ୍ଟା କି ଆମର ବୀଜା ଛଡ଼ାବାର ମେସିନ୍ ଯେନ୍ଟା କହୁଛନ୍,
1: ହଏ ହଏ,
0: ସେଟା ମେସିନ୍ରେ ସେଟା ଦଲି କରି ବୀଜା ବାହାର କରାଯାଉଛେ ମୁଗଫୁଲି ବୀଜା। ଆର ଚାଷୀ ଭାଇ ମାନେ ସେ ମେସିନ୍ରେ ଦଲି କରି ଏକା ଏତିକି ଏତିକି ମାନେ ଯେନ୍ଟାକି ଆମେ ପୁଟି ପୁଟି କହୁଛୁ ମାନ ମାନ, ସେମିତି ଭାବରେ ଆମେ ବୀଜା ବାହାର କରୁଛୁ। ଆର ହେଲେ ଆଗରୁ ଚାଷୀ ଭାଇ ମାନେ ସମସ୍ତେ ହାତେ ଏକା ସେଟାକେ ହିଟେଇ କରି ବୀଜା କରୁଥିଲେ।
1: ତ ଇ ଯେନ୍ ବିହନ ଖଣ କର ହେଲା, ଇଟା ମାନେ ମୁଗଫୁଲି ର ଆପଣ କେନୁ ଆନସନ୍?
0: ଇଟା ଆମର ଯେନ୍ ବର୍ତ୍ତମାନ ଯେନ୍ ଅସାର ମାସିଆ ଚାଷ, ଇ ଚାଷ ରୁ ଯେନ୍ଟା ଅମଲ ହଉଛେ, ଇଟାକେ ବି ଚାଷୀ ଭାଇ ମାନେ ବିହନ ଆକାରରେ ବ୍ୟବହାର କରୁଛନ୍।
1: ହଇ।
0: ଆଉ କେତେ ଭାଇ ମାନେ କିଣିକରି ବି କରୁଛନ୍, ଯେନ୍ଟା କି ଆମର ଆମର VLW ଆଜ୍ଞା ଯେନ୍ ଯୋଗଉଛନ୍।
1: ହଇ। ତ ଇନେ ସାର ଖତ କଣ କିଛି ଲାଗୁଛି?
0: ହଁ ଲାଗୁଛି, ସାର ନିଦ ଟିକେ ଆଦାୟ କମି ଯାଉଛେ, ସେଥିର୍ ଲାଗି ଇନ ଯେତେବେଳେ ଆମେ ଚାଷ କରୁଛୁ ଆରମ୍ଭ କରୁଛୁ, ଜୁତା ବାହା ସବୁ ସରିଲା ପରେ ସେନ ଆମେ ଜିଙ୍କ ଦିଆ ହଉଛେ, ପଟାସ ଦିଆ ହଉଛେ, ସୁପର ଦିଆ ଯାଉଛେ, ତାପରେ ବୀଜା ଲଗା ହଉଛେ।
1: ତ ଏଇ ଏକଡ଼ କି ଆପଣଙ୍କର କେତେ ଖଣ୍ଡେ ଆଇଦା ଆସୁଥିବା ମୁଗଫୁଲି?
0: ଇଟା ତ ବହୁତ ଆସୁଛେ, ଆମର ସାଧାରଣ ଭାବରେ ଯଦି ଆମେ ଧର୍ମା ବେଲେ ଏକଡ଼ କେ ପାଖାପାଖି 20-25 ଫୁଟି ଖଣ୍ଡେ ଆସୁଛେ। ଯେନ୍ଟା କି ପଇସା ଆକାରରେ ଦେଖିଲେ ହାରାହାରି 40-50 ହଜାର ଖଣ୍ଡେ ଆସୁଛେ।
1: ଯାହା ହଉ, ଆଜି ଆପଣ ଆମକୁ ସମୟ ଦେଲେ, ଆପଣଙ୍କର ବୁଡ଼ା ଅଞ୍ଚଳ ଚାଷବାସର କଥା କହିଲେ, ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଆଉ ଜୁହାର ଦାଦା।
0: ଜୁହାର ଜୁହାର।
1: କେନ୍ତା ହେଲା କହ?
2: ଶୁଣିଲି ଦାଦା, ଦାଦା ତ ଯେନ୍ତା ଚାଷ କରାନ କରି ଦେଇଛନ୍, ବାକି ବଡ଼ା କଷ୍ଟ କରୁଛନ୍, ମେହନତ କରୁଛନ୍, ତାଙ୍କର ଝାଲ ର ତାଙ୍କର ପରିଶ୍ରମ ର ଫଲ ତାଙ୍କେ ମିଳୁଛି, ଆମେ ଫୁନି ହେନ୍ତା ମେହନତ କରବାକେ ପଡ଼ବା
1: ଭାଇ ରେ। ଗୋଟେ କଥା, ଉଦ୍ୟୋଗ ବୋଲେ ସର୍ବସିଦ୍ଧି। ଏ ଭାଇ ଶୁଣୁ, ଆ ନେଇ ଲମନେ
2: ବସେ,
1: ସମୟ ହେଲା ନା, ବୈଠକ ଛାଡ଼ିକରି ଯୋଉ
2: ଚାଲ ଯୋଉ
1: ବୈଠକ ଛାଡ଼ିକରି ଗଲା ହେଲା ବେଲେକେ ଆମରି କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଦଦା କକା ବବା ମା ବହିନ ମନକେ ମକାରୁ ଦଦା
2: ଆର ଚୈତୁ ଦଦାର
1: ଜୁହାର।
3: ଶୁଣୁଥିଲେ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ, ଆକାଶବାଣୀ ଭବାନୀପାଟଣା। ସମୟ 8:00। ଶୁଣନ୍ତୁ କେତେ ଗୋଟିଏ ଦେଶବନ୍ଦନ କାର୍ଯ୍ୟକ୍ରମର ପ୍ରଥମ ଦେଶବନ୍ଦନଟି ଶୁଣନ୍ତୁ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ବାଦଲ କୁମାର ଆଚାର୍ଯ୍ୟ ଏବଂ ସାଥୀ।

କାର୍ଯ୍ୟକ୍ରମରେ ଶେଷ ଦେଶବନ୍ଧନଟି ଶୁଣନ୍ତୁ। ବାଞ୍ଛନୀ ଦାସଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଲକ୍ଷ୍ମୀକାନ୍ତ ପାଳିତ।

ଶୁଣୁଥିଲେ କେତେଗୋଟି ଦେଶ ବନ୍ଦନ ଆକାଶବାଣୀ ଭବାନୀପାଟଣା। ସମୟ ରାତି 8:15 ହେବାକୁ ଯାଉଛି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେବ୍ରେ 248 ତଥା 12.6 kHz ଯୋଗେ, FM ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ କେତେଗୋଟି ହିନ୍ଦୀ ଭକ୍ତିଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ପୁରାତନ ରଚନାରୁ, କଣ୍ଠଦାନ କରିଛନ୍ତି KL ସାଇକେଲ।

0: ଦାସ ବାବୁ,
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଗୀତା ରାୟଙ୍କର କଠାରୁ ରଚନା, ପୁରାତନ ରଚନାରୁ।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତଟି ଶୁଣନ୍ତୁ। ଏମ୍ ଏସ୍ ଶୁଭଲକ୍ଷ୍ମୀଙ୍କ କଣ୍ଠରୁ, ରଚନା ପୁରାତନରୁ।

ଶୁଣୁଥିଲେ କେତେଗୋଟି ହିନ୍ଦୀ ଭକ୍ତି ଗୀତ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଥିଲେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ଲୋକଗୀତ କ୍ରମରେ ଘୁମୁରା ଗୀତ ପରିବେଷଣ କରିଛନ୍ତି ଲଳିତମୋହନ ଭୋଇ ଏବଂ ସାଥୀ।

ଦିନୁ କନ୍ଦ ମାନେ ପାଦ ଦେଲେ ତୋ ଭୁବନେ, ଯେଉଁ ଦିନୁ ପନ୍ଦ ମାନେ ପାଦ ଦେଲେ ତୋ ଭୁବନେ, ତୋ ସାଜ ଏବାରୁ ତୋ ସାଜ ଏବାରୁ ତୋ ସାଜ ଏବାରୁ ରହିଲେ ଡିସ ଜାଡ଼ି ଜୟ।

ଭଗବତୀ କ୍ଷେତ୍ରପାଳରେ ମା ଭୀମା, ଜୟ ମା ଭଗବତୀ, ଜୟ ଭଗବତୀ କ୍ଷେତ୍ରପାଳରେ ମା ଭୀମା, ଗ୍ରାମ ଦେବୀ ସଙ୍ଗେ ଗ୍ରାମ ଜୟ ଗୀତ।

ଗୋପପୁରେ ରହି ଗୋପୀଙ୍କ ସଙ୍ଗରେ ଗୋପପୁରେ ରହି ଗୋପୀଙ୍କ ସଙ୍ଗରେ ଦହି ଦୁଧ ଖାଇ ଛିଡ଼ାନ୍ତି ସିଙ୍କା କାହିଁ ଗଲେ ମୁଁ ରଲି ଫୁଙ୍କା।

ଶ୍ରୀକୃଷ୍ଣଙ୍କୁ ଡର ଏଇକି କର ବିଚାର, ଏକା ଶ୍ରୀକୃଷ୍ଣଙ୍କୁ ଡର ଏଇକି କର ବିଚାର। କେତେ ନବ ରଙ୍ଗ ଜାଣେ, କେତେ ନବ ରଙ୍ଗ ଜାଣେ, କେତେ ନବ ରଙ୍ଗ।

ସତ୍ୟ ଯୁଗେ ନାରୀ ରୂପେ ହେଲୁ ଜନମ ବିନ୍ଧ୍ୟଗିରିବାସୀ ଦୁର୍ଗା ନାମ ବହିଣ ସତ୍ୟ ଯୁଗେ ନାରୀ ରୂପେ ହେଲୁ ଜନମ ବିନ୍ଧ୍ୟଗିରିବାସୀ ଦୁର୍ଗା ନାମ ବହିଣ ହସ୍ତେ ତ୍ରିଶୂଳ ଧରି ସିଂହ ପୃଷ୍ଠରେ ଚଢ଼ି ହସ୍ତେ ତ୍ରିଶୂଳ ଧରି ସିଂହ ପୃଷ୍ଠରେ ଚଢ଼ି ନାରୀ ମଣି ମହିଷାବଧ କଲୁ ଜନନୀ ଜୟ ଜୟ ଜଗତ ମାତା ଜନନୀ।

ଅସୁର ତପ କରିଲା, ବ୍ରହ୍ମାବରେ ଦେବ ତାଙ୍କୁ ହଟାଇଥିଲା। କପଟେ ମହିଷାସୁର ତପ କରିଲା, ବ୍ରହ୍ମାବରେ ଦେବ ତାଙ୍କୁ ହଟାଇଥିଲା। ଇନ୍ଦ୍ରଚନ୍ଦ୍ର ବରୁଣ ଏକ ମେଳ ହୋଇଣ, ଧ୍ୟାନ କରନ୍ତି ତୋତେ ଜାଣିଲୁ ହୃଦଗତେ। ନାରୀମଣି ମହିଷାବଧ କଲୁ ଜନନୀ, ଜୟ ଜୟ ଜଗତ ମାତ ଜନନୀ।

ଶୁଣୁଥିଲେ ଲୋକଗୀତ କ୍ରମରେ ଘୁମୁରା ଗୀତ ପରିବେଷଣ କରିଥିଲେ ଲଳିତ ମୋହନ ଭୋଇ ଓ ସାଥୀ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସନ୍ତୁର ବାଦନ। ପରିବେଷଣ କରିବେ ପଣ୍ଡିତ ଶିବ କୁମାର ଶର୍ମା। ଏଥିରେ ଶୁଣିପାରିବେ ରାଗ ଦେଶ। ଶୁଣନ୍ତୁ ଏହି ବିଜ୍ଞାପନ ପରେ।

0: operationalize the Kazipet rail manufacturing unit. These trains will typically run for about 300 kilometers, and each trip will have many stops so that the citizens can commute between towns and cities. These trains will give the people a new affordable option for intercity travel. The longest-serving chief minister in Karnataka, Siddaramaiah, submitted his resignation in the governor's office in Bengaluru today after a breakfast meeting with his cabinet colleagues. Addressing the media persons later without naming D.K. Shivakumar, he asked the governor to invite the CM-designate for taking up the mantle of chief ministership in the state. The governor, who is on tour, has to return to decide on the resignation submitted by Siddaramaiah. The National Testing Agency has released revised examination dates and admit cards for the Common University Entrance Test Undergraduate 2026 examinations for admission to programs across central and participating universities. The examinations will now be conducted on 31st of this month and 6th and 7th of next month. The examination, which was scheduled for today, was rescheduled due to Eid al-Adha. NTA said that admit cards for candidates appearing for the test on Sunday can be downloaded from the official website of ntacuet.nta.nic.in. And that is the end of this news bulletin.
1: Sudhile Sampada Akaswani Dilli Kendraru Akaswani Bhavani Patana Samaya Rati Egaratabaji Dasaminit Charita Divisionuko Sesakariva Purpuru Asanta Suninava Gamikali ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସକାଳେ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀମାନେ ହେଲେ ନବକିଶୋର ମିଶ୍ର ଲତା ଘୋଷ ଗୋପାଳକୃଷ୍ଣ ବେହେରା ରୀନା ମହାପାତ୍ର ଶେଖର ଚନ୍ଦ୍ର ଘୋଷ ଚେତନା ଚିନ୍ତନ ସକାଳେ 6:30 ଉପସ୍ଥାପନା ଶାନ୍ତନୁ କୁମାର ରଥ 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ 7:25 ଶୁଣିବେ ସ୍ୱଚ୍ଛ ଜୀବନ ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି ଶ୍ରୀରାମଚରିତ ମାନସ ସକାଳ 7:30 7:40 ଚାଷର କଥା 7:45 ଶୁଣିବେ ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ ରଚନା ପ୍ରଫୁଲ୍ଲ କୁମାର ରଥ ପ୍ରଯୋଜନା ଗୁଣନିଧି ଛୋଟରାୟ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଶୁଣିପାରିବେ 8:30 ଶିଳ୍ପୀ ରାତ୍ରୀ ଘୋଷ ସକାଳ 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିସ ବିଳାସର ସଙ୍ଗୀତାତ୍ମକ ପରିବେଷଣ 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ 9:30 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ ବିଶେଷ କାର୍ଯ୍ୟକ୍ରମ ଖୋଲାଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10 ଶ୍ରୋତାବନ୍ଧୁ ଏହା ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55 ସେତେବେଳେ ଯେ ବିଦାୟ ନେଉଛୁ ଶୁଭରାତ୍ରି ଜୟ ହିନ୍ଦୀ।